ଶୁଣିଲେ ନନ୍ଦକିଶୋର ସିଂଙ୍କର ଏହି ଭକ୍ତି ରଚନା। କଣ୍ଠ ଦେଇଥିଲେ ଶାନ୍ତିଲତା ଛୋଟରାୟ। ପରବର୍ତ୍ତୀ କଣ୍ଠଶିଳ୍ପୀ ଅଞ୍ଜଳ ମିଶ୍ର। ଶିଳ୍ପୀଙ୍କ କଣ୍ଠରେ ଅଭିରାମ ସାହୁଙ୍କ ରଚନା। ଅନ୍ତରେ ଦେଖେ ତୋ କମନୀୟ ରୂପ, ବାହାରେ ଦେଖେ ତୋ ରୂପ, ଯେଉଁ ଦିନ ପ୍ରଭୁ ଦେଖିବିନି ତୋତେ, ଲିଭିଯିବ ଏଇ ଦୀପ, ଲିଭିଯିବ ଏଇ ଦୀପ। କଣ୍ଠଶିଳ୍ପୀ ଅଞ୍ଜଳ ମିଶ୍ର କଣ୍ଠରେ ଅଭିରାମ ସାହୁଙ୍କ ରଚନା।

ଜଳରାଶି ଭିତରେ ବସୁନ୍ଧରି କେଉଁଠି ଲୁଚି ରହିଲା ତାହା ବ୍ରହ୍ମାଙ୍କୁ ଗୋଚର ନ ହୁଅନ୍ତେ ସେ ଧରଣୀ ଉଦ୍ଧାର ପାଇଁ ଶ୍ରୀବିଷ୍ଣୁଙ୍କୁ ଧ୍ୟାନ କଲେ। ମାୟାଧର ଶ୍ରୀହରି ଶୁକର ରୂପରେ ପ୍ରକଟ ହୋଇ ଜଳ ମଧ୍ୟରୁ ଦାନ୍ତରେ ଧରି ବସୁନ୍ଧରିକୁ ଉଦ୍ଧାର କଲେ। ଉଦ୍ଧାର ସମୟରେ ପଥର ଧୋଇଥିବା ଆଦିରାକ୍ଷସ ହିରଣ୍ୟାକ୍ଷକୁ ସଂହାର କଲେ। ଧରଣୀ ଉଦ୍ଧାର ହୁଅନ୍ତେ ବ୍ରହ୍ମାଙ୍କ ସହ ଋଷିଗଣ ଭଗବାନଙ୍କୁ ସ୍ତୁତି କଲେ।

0: ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ। ପ୍ରଥମେ ଏଥିପାଇଁ ଜମି ଚୟନ କରନ୍ତୁ। ଏହି ଚାଷ ପାଇଁ ଜମି ପ୍ରସ୍ତୁତି ଶେଷ ହେବା ପରେ କିପରି ଏହାକୁ ବିହନ ବୁଣିବେ ସେ ନେଇ ଚାଷୀମାନେ ଭଲ ଭାବରେ ଅବଗତ ହୁଅନ୍ତୁ। ରାଶି ଚାଷ ପାଇଁ ହେକ୍ଟର ପ୍ରତି 7.5 କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ। ରାଶି ବିହନ ବୁଣିବା ସମୟରେ ଏହାକୁ ଧାଡ଼ିକୁ ଧାଡ଼ି ବୁଣନ୍ତୁ। ଏକଥା ମନେ ରଖନ୍ତୁ ଯେ ଧାଡ଼ିକୁ ଧାଡ଼ି 30 ସେଣ୍ଟିମିଟର ବ୍ୟବଧାନରେ ବୁଣିବା ଦରକାର। ବିହନ ବୁଣିବା ପୂର୍ବରୁ ସାର ପ୍ରୟୋଗ କରିବାକୁ ଭୁଲନ୍ତୁ ନାହିଁ। ହେକ୍ଟର ପ୍ରତି 30 କିଲୋଗ୍ରାମ ଯବକ୍ଷାରଜାନ ସାର, 20 କିଲୋଗ୍ରାମ ଫସଫରସ ସାର ଓ 20 କିଲୋଗ୍ରାମ ପଟାସ ସାର ପ୍ରୟୋଗ କରନ୍ତୁ। ରାଶିର ଅନୁମୋଦିତ କିସମଗୁଡ଼ିକ ହେଉଛି କନକ, ଉଷା, ଉମା, ଅମୃତ, ପ୍ରାଚୀ, ନିର୍ମଳା, ସ୍ମାରକ ଓ ଶୁଭ୍ରା। ଏହିସବୁ ବିହନ ଭିତରୁ ଗୋଟିଏ ଚୟନ କରି ରାଶି ଚାଷ କରନ୍ତୁ।
1: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ପୂର୍ବାଭାସରୁ ଜଣାଯାଏ ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡ଼ିଶାର ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ

କରିବୁ। ଦିନ ଦଶଟାରେ, ଦିନ ଦଶଟା ପଚିଶ ତିରିଶ ମିନିଟରେ ପ୍ରଚାର କରିବୁ କିଛି ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରକୁ ନେଇ କାର୍ଯ୍ୟକ୍ରମ ଗୀତାଞ୍ଜଳି। ଦିନ ଏଗାରଟାରେ ପ୍ରଚାର କରିବୁ ନାଟକ ଲୀଳାମୟୀଙ୍କ ଲୀଳା, ରଚନା ମଧୁମୟୀ ପିରନ। ଦିନ ଏଗାରଟା ବଜେ ତିରିଶ ମିନିଟରେ ଶୁଣିବେ ସୁଗମ ସଙ୍ଗୀତ। ଦିନ ବାରଟାରେ ପୁଣି ଥରେ ଶୁଣିବେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀର ବିବିଧ ଭାରତୀ କେନ୍ଦ୍ରରୁ। ଅପରାହ୍ନ ପାଞ୍ଚଟାରେ ଶୁଣିବେ ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। କୃଷ୍ଣଲୀଳାର ଷୋଡ଼ଶ ଭାଗ ପ୍ରଚାର କରିବ ଆଜିର ନାଟ୍ୟଧାରାରେ ଅପରାହ୍ନ ପାଞ୍ଚଟା ତିରିଶ ମିନିଟରେ। ପରିବେଷଣ କରିବେ ଭବାନୀ ପାତ୍ର ଏବଂ ସାଥୀ। ସନ୍ଧ୍ୟା ଛଅଟା ପନ୍ଦର ମିନିଟରେ ଶୁଣିବେ ସନ୍ଥ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ବାସ୍ତୁରୀତମ ଭାଗ କାର୍ଯ୍ୟକ୍ରମ। ଗୀତଟିଏରେ ଶୁଣିବେ ଦେଶାତ୍ମବୋଧକ ଗୀତ ସନ୍ଧ୍ୟା ଛଅଟା ପଚିଶ ମିନିଟରେ। ଓଡ଼ିଆ ଲଘୁ ସଙ୍ଗୀତ ଶୁଣିବେ ସନ୍ଧ୍ୟା ଛଅଟା ତିରିଶ ମିନିଟରେ। ରାତି ସାତଟାରେ ପ୍ରଚାର କରିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଜାଲଚାଲ ଶୁଣିବେ ଆକାଶବାଣୀ କଟକ କେନ୍ଦ୍ରରୁ ରାତି ସାତଟା ପଚିଶ ମିନିଟରେ। ରାତି ସାତଟା ତିରିଶ ମିନିଟରେ ରହିଛି ଆମର କୃଷି ସଂସାର କାର୍ଯ୍ୟକ୍ରମ। ବିଷୟ ରହିଛି ମିଶ୍ରିତ ଚାଷରେ ଚାଷରୁ ଲାଭ। ଏ ସମ୍ପର୍କରେ ରାମଚନ୍ଦ୍ର ସାହୁ ଉଦ୍ୟୋଗୀ ଚାଷୀ ରାମଚନ୍ଦ୍ର ସାହୁଙ୍କ ସହ ଶୁଣିବେ କଥାବାର୍ତ୍ତା ଏବଂ ହିଞ୍ଜିଲିକାଟୁ ବ୍ଲକର ସଫଳ ଚାଷୀ ପ୍ରଭାକର ସ୍ୱାଇଁଙ୍କ ସହ କଥାବାର୍ତ୍ତା। ଏସବୁ ଶୁଣିବେ ଆଜି କୃଷି ସଂସାର କାର୍ଯ୍ୟକ୍ରମରେ ରାତି ସାତଟା ତିରିଶ ମିନିଟରେ। ରାତି ଆଠଟାରେ ପ୍ରଚାର କରିବେ ହିନ୍ଦୀ କଥାଚିତ୍ର ଗୀତ। ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ ରାତି ଆଠଟା ପନ୍ଦର ମିନିଟରେ। ଓଡ଼ିଆ ଲଘୁ ସଙ୍ଗୀତ ପ୍ରଚାର କରିବେ ରାତି ଆଠଟା ତିରିଶ ମିନିଟରେ। ରାତି ନଅଟାରେ ପ୍ରଚାର କରିବ ବିବିଧ ଭାରତୀ କାର୍ଯ୍ୟକ୍ରମ। ଗୀତ ଝିଅର କାର୍ଯ୍ୟକ୍ରମ ରହିଛି ରାତି ଦଶଟାରେ ଏବଂ ଶେଷରେ ରାତି ଦଶଟା ତିରିଶ ମିନିଟରେ ଶୁଣିବେ ଏକକ କଳାକାର ଉପରେ ଆଧାରିତ ଆମର ଓଡ଼ିଆ କଥାଚିତ୍ର ଗୀତ। ଶ୍ରୋତାବନ୍ଧୁ, ଇଏ ଥିଲା ଆଜିର ଆମର କିଛି କାର୍ଯ୍ୟକ୍ରମର ସୂଚନା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବେ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଥମେ ଆଞ୍ଚଳିକ ସମ୍ବାଦ, ପରେ ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଏବଂ ପରେ ପରେ ଶୁଣିବେ ଓଡ଼ିଆରେ ସମ୍ବାଦ। କିଛି ସୂଚନା ଏବଂ ବିଜ୍ଞାପନର ପ୍ରସାରଣରେ ଶୁଣିବା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଙ୍କ ଠାରୁ

0: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଙ୍କ ଠାରୁ

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଜନଗଣନା ସଫଳତାର ସହ ଶେଷ ହୋଇଛି ବୋଲି ଜନଗଣନା ଅଭିଯାନର ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ କହିଛନ୍ତି। ଭୁବନେଶ୍ୱରଠାରେ ଗତକାଲି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ କଲ୍ୟାଣ କହିଛନ୍ତି, ପ୍ରଥମ ପର୍ଯ୍ୟାୟ ଗୃହ ତାଲିକା ଓ ଆବାସ ଜନଗଣନା ଏପ୍ରିଲ୍ ମାସ 16 ତାରିଖରୁ ଆରମ୍ଭ ହୋଇ ମଇ ମାସ 15 ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଏଥିସହିତ ସ୍ୱ ଜନଗଣନା କାର୍ଯ୍ୟକ୍ରମ ଏପ୍ରିଲ୍ ପହିଲାରୁ ଏପ୍ରିଲ୍ ମାସ 15 ତାରିଖ ପର୍ଯ୍ୟନ୍ତ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା 2027 ଫେବୃୟାରୀ ମାସରେ ଆରମ୍ଭ ହେବ ବୋଲି ଜନଗଣନା ଅଭିଯାନର ନିର୍ଦ୍ଦେଶକ ଶ୍ରୀ କଲ୍ୟାଣ କହିଛନ୍ତି। ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ଆସନ୍ତା ରବିବାର ଦିନ ଶେଷ ହେବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିବ
1: କରିବୁ ଦିନ 10:00 ଦିନ 10:30 ପ୍ରଚାର କରିବୁ କିଛି ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରକୁ ନେଇ କାର୍ଯ୍ୟକ୍ରମ
0: ତଥ୍ୟ କମ୍ପ୍ୟୁଟରୀକରଣ କରାଯାଇଛି। ପରିଗଣନା ଫର୍ମ କମ୍ପ୍ୟୁଟରୀକରଣ କାର୍ଯ୍ୟକୁ ସଫଳତାର ସହ ଶେଷ କରି ମାଲକାନଗିରି ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଛି। ଏହି ସଫଳତା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ ଏହି କାର୍ଯ୍ୟରେ ନିୟୋଜିତ କର୍ମକର୍ତ୍ତା ଅଧିକାରୀଙ୍କୁ ପୁରସ୍କୃତ କରିଛନ୍ତି। ରାଜ୍ୟର ସରକାରୀ ବିଦ୍ୟାଳୟରେ ପଢୁଥିବା ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍ ବ୍ୟାଗ୍ ମିଳିବ। ଏଣେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ ଅଧୀନସ୍ଥ ସମସ୍ତ ସରକାରୀ ବିଦ୍ୟାଳୟର ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ପିଲାଙ୍କ ପାଇଁ ଏହି ସୁବିଧା ଉପଲବ୍ଧ। ରାଜ୍ୟରେ ନିଶା ନିବାରଣ କେନ୍ଦ୍ରଗୁଡ଼ିକରେ ଘଟୁଥିବା ମୃତ୍ୟୁ ଏବଂ ଆର୍ଥିକ ଅନିୟମିତତା ଭଳି ପ୍ରସଙ୍ଗକୁ ନେଇ ସମସ୍ତ ନିଶା ନିବାରଣ କେନ୍ଦ୍ରର ପୂର୍ଣ୍ଣାଙ୍ଗ ତଥ୍ୟ ପ୍ରଦାନ କରିବାକୁ ରାଜ୍ୟ ସରକାର କହିଛନ୍ତି। ଆସନ୍ତା 7 ଦିନ ମଧ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ତଥ୍ୟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗଞ୍ଜାମ ଜିଲ୍ଲାର 3,124 ମତଦାନ କେନ୍ଦ୍ର ମଧ୍ୟରୁ 2,503 ବୁଥ୍ରେ ପରିଗଣନା ଫର୍ମ ସମ୍ପୂର୍ଣ୍ଣ ଭାବେ କମ୍ପ୍ୟୁଟରକରଣ କରାଯାଇଛି ବୋଲି ଜିଲ୍ଲାପାଳଙ୍କ
1: ସହ କଥାବାର୍ତ୍ତା ଏସବୁ ଶୁଣିବେ ଆଜି ରୋଷି ସଂସାର କାର୍ଯ୍ୟକ୍ରମରେ ରାତି 7:30।
0: ଏଥିରେ ସମ୍ପୃକ୍ତ କର୍ମଚାରୀମାନଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି। ଯାତ୍ରୀମାନଙ୍କ ସୁବିଧାଜନକ ଯାତ୍ରାକୁ ସୁନିଶ୍ଚିତ କରିବା ଏବଂ ଅତିରିକ୍ତ ଭିଡ଼କୁ ହ୍ରାସ କରିବା ପାଇଁ ପୂର୍ବତଟ ରେଳପଥ ଭୁବନେଶ୍ୱର ଏବଂ ଲୋକମାନ୍ୟ ତିଲକ ମଧ୍ୟରେ ଏକ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ। ଟ୍ରେନ୍ ନମ୍ଘର 08407 ଭୁବନେଶ୍ୱର ଲୋକମାନ୍ୟ ତିଲକ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଆଜି ରାତି 11:00 ଭୁବନେଶ୍ୱର ଛାଡ଼ିବାକୁ ଥିବାବେଳେ ଜୁନ୍ 28 ସକାଳ 9:00 ପହଞ୍ଚିବ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକରେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି। କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସରକାରଙ୍କର ବିଭିନ୍ନ ଜନହିତକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ମୋବାଇଲ୍ ଫୋନ୍ ଅଙ୍ଗନୱାଡ଼ି କର୍ମୀଙ୍କୁ ବଣ୍ଟନ କରାଯାଇଥିଲା। କୋରାପୁଟ ସହରସ୍ଥିତ ସଦ୍ଭାବନା ସଭାଗୃହଠାରେ ରାଜ୍ୟ ସରକାରଙ୍କର ନୋଡାଲ ସଚିବ ଆର୍ଏସ୍ ଗୋପାଳନ୍ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଜନହିତକର ଯୋଜନାର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ମନୋଜ ସତୱାନ ମହାଜନଙ୍କ ସମେତ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ସମାଜକୁ ନିଶାମୁକ୍ତ କରିବା ଏବଂ ଅବୈଧ ମାଦକଦ୍ରବ୍ୟ କାରବାର ବିରୋଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ଅବୈଧ ନିଶାଦ୍ରବ୍ୟ କାରବାର ବିରୋଧୀ ଦିବସ ପାଳନ କରାଯାଉଛି। ମାନସିକ ସ୍ୱାସ୍ଥ୍ୟ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ସହ ମାଦକ

0: 3.74 seconds ଏହି ସଫଳତା ହାସଲ କରିଛନ୍ତି। ମହିଳା 100 meter ହର୍ଡଲ୍ସରେ ପ୍ରଜ୍ଞା ପ୍ରଶାନ୍ତି ସାହୁ କାଂସ୍ୟ ପଦକ ହାସଲ କରିବା ସହ ଏସୀୟ କ୍ରୀଡ଼ା ଲାଗି ଯୋଗ୍ୟତା ହାସଲ କରିଛନ୍ତି। ପୁରୁଷ ଡେକାଥଲନ୍ରେ ଓଡ଼ିଶାର ଜାସ୍ପିର ନାୟକ 7131.6 ତୃତୀୟ ସ୍ଥାନରେ ରହିଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ଦିନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ପେଟରେ ଘା ହେବାର କାରଣ ଓ ପ୍ରତିକାର ଆଲୋଚନା କରିଛନ୍ତି ଡାକ୍ତର ଉମେଶ ଚନ୍ଦ୍ର ପାତ୍ର।
2: ପେଟ କହିଲେ ଆମେ ସାଧାରଣତଃ ଖାଦ୍ୟନଳୀ ବୁଝିଥାଉ। ଏହି ଖାଦ୍ୟନଳୀ ଦାନ୍ତ ପାଖରୁ ଆରମ୍ଭ ହୋଇ ଇସୋଫେଗାସ୍ ବା ଖାଦ୍ୟନଳୀ, ପାକସ୍ଥଳୀ ବା ଷ୍ଟୋମାକ୍, କ୍ଷୁଦ୍ରାନ୍ତ ବା ସ୍ମଲ୍ ଇଣ୍ଟେଷ୍ଟିନ୍, ବୃହଦାନ୍ତ ବା ଲାର୍ଜ ଇଣ୍ଟେଷ୍ଟିନ୍ ଓ ଶେଷରେ ତା ମରଦ୍ୱାର ପାଖରେ ପହଞ୍ଚେ। ପେଟ ଭିତରେ ଏହି ଖାଦ୍ୟନଳୀ ବ୍ୟତୀତ ଅନ୍ୟାନ୍ୟ ବହୁ ଦରକାରୀ ଅର୍ଗାନ୍ ବା ଯନ୍ତ୍ର ରହିଛି। ଉଦାହରଣ ସ୍ୱରୂପ ଲିଭର ବା ଯକୃତ, ବୃକକ୍ ବା କିଡ୍ନି, ଅଗ୍ନ୍ୟାଶୟ ବା ପେନକ୍ରିଆସ୍, ପ୍ଲିହା ବା ସ୍ପିନ୍, ଲିମ୍ଫ ନୋଟ, ବିଭିନ୍ନ ରକ୍ତଶିରା ତଥା ଜନନେନ୍ଦ୍ରିର ବିଭିନ୍ନ ଅଂଶ ମଧ୍ୟ ରହିଛି। ଏହି ସମସ୍ତ ଅଂଶ ବିଶେଷ ପେଟ ଭିତରେ ଏଭଳି ଭାବରେ ସଜା ହୋଇ ରହିଛି ଯେ ପେଟକୁ ଏକ ବିରାଟ କାରଖାନା ସହିତ ତୁଳନା କରାଯାଇପାରେ। ତେବେ ପେଟର ଘା ଅର୍ଥ କହିଲେ ସାଧାରଣତଃ ଆମେ ଖାଦ୍ୟନଳୀ ଭିତର ଘା, ପାକସ୍ଥଳୀ ଘା ବା ପେପ୍ଟିକ୍ ଅଲସର, କ୍ଷୁଦ୍ରାନ୍ତ ବା ବୃହଦାନ୍ତ ଘା ଯଥା ସ୍ମଲ୍ ଇଣ୍ଟେଷ୍ଟାଇନ୍ ଅଲସର ଓ କଲୋନିଂ ଅଲସର ବୋଲି ବୁଝୁ। ବେଳେବେଳେ ମରଦ୍ୱାର ଭିତରେ ମଧ୍ୟ ଘା ହୁଏ। ଏହି ସମସ୍ତ ଘା ଭିତରେ ସାଧାରଣତଃ ପାକସ୍ଥଳୀ ଘାରେ ବେଶୀ ଲୋକ ଆକ୍ରାନ୍ତ ହୁଅନ୍ତି। ଛୋଟ ଛୋଟ ପିଲାମାନଙ୍କର ଟାଇଫଏଡ୍ ଜ୍ୱର ବା ଟ୍ୟୁବରକ୍ଲୋସିସ୍ ଇତ୍ୟାଦି ହେଲେ କ୍ଷୁଦ୍ରାନ୍ତରେ ଘା ବା ସ୍ମଲ୍ ଇଣ୍ଟେଷ୍ଟାଇନ୍ ଅଲସର ହୋଇଥାଏ। ବୟସ ବ୍ୟକ୍ତିମାନଙ୍କର ସାଧାରଣତଃ ଲାର୍ଜ ଇଣ୍ଟେଷ୍ଟିନ୍ ବା ରେକ୍ଟମ୍ରେ ଘା ହୁଏ। ଏହାକୁ କଲୋନିକ୍ ଅଲସର ବା ରେକ୍ଟାଲ ଅଲସର କୁହାଯାଏ। ତେବେ ବୟସ ବା ଲିଙ୍ଗ ନିର୍ବିଶେଷରେ ପାକସ୍ଥଳୀରେ ଘା ସାଧାରଣତଃ ବେଶୀ ଲୋକ ଆକ୍ରାନ୍ତ ହୁଅନ୍ତି। ପାକସ୍ଥଳୀରେ ଘା ହେବାର ବିଭିନ୍ନ କାରଣ ରହିଛି। 3 ମୁଖ୍ୟ କାରଣ ହେଲା ହେଲିକୋବ୍ୟାକ୍ଟର ପାଇଲୋରି, ବିଭିନ୍ନ ପ୍ରକାର ପେନ୍ କିଲା ସେବନ ଓ ଜୋଲିଞ୍ଜା ଏଲିସନ୍ ସିଣ୍ଡ୍ରୋମ। 1984 ଅଷ୍ଟ୍ରେଲିଆର ବୈଜ୍ଞାନିକମାନେ ଏହି ହେଲିକୋବ୍ୟାକ୍ଟର ପାଇଲୋରି ଜୀବାଣୁକୁ ଆବିଷ୍କାର କରିଥିଲେ ଓ ଗବେଷଣା ମାଧ୍ୟମରେ ସେମାନେ ଜାଣିପାରିଲେ ଯେ ଏହି ଜୀବାଣୁ ପେଟରେ ଘା ସୃଷ୍ଟି କରେ। ଏହା ବ୍ୟତୀତ ବିଭିନ୍ନ ପ୍ରକାର ପେନ୍ କିଲା ସେବନ କଲେ ପେଟ ଭିତରେ ଅମ୍ଳକ୍ଷରଣ ବଢ଼ିଯାଏ ଓ ଘା ସୃଷ୍ଟି କରେ। ଇସୋଫେଗାସ୍ରେ ଘା ହେବାର କାରଣ କିନ୍ତୁ ଅଲଗା। ବେଳେବେଳେ ଛୋଟ ଛୋଟ ପିଲାମାନେ ବା ବୟସ ବ୍ୟକ୍ତିମାନେ ଅସାବଧାନତା ବଶତଃ ହେଉ ବା ଦୁର୍ଘଟଣା ହେଉ ବା କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ଫିନାଇଲ୍ ବା ସଲଫ୍ୟୁରିକ୍ ଏସିଡ୍ ବା ହାଇଡ୍ରୋକ୍ଲୋରିକ୍ ଏସିଡ୍ ଇତ୍ୟାଦି ପିଇ ଦିଅନ୍ତି। ଏହା ପିଇବା ଦ୍ୱାରା ଇସୋଫେଗାସ୍ ବା ଷ୍ଟୋମାକ୍ ଏବଂ କ୍ଷୁଦ୍ରାନ୍ତ ଭିତରେ ଏସିଡ୍ ବା ଆଲକାଲି ଜନିତ ଘା ସୃଷ୍ଟି ହୁଏ। ଏହାକୁ କୁହନ୍ତି କୋରୋସିଭ୍ ଅଲସର। ଏହା ବ୍ୟତୀତ କ୍ୟାନ୍ସର ବା କର୍କଟ ରୋଗ ହେଲେ ପେଟର ଯେକୌଣସି ଅଂଶରେ ମଧ୍ୟ ଘା ହୋଇପାରେ, ଯଥା ଇସୋଫେଜିଆଲ୍ କ୍ୟାନ୍ସର, ଷ୍ଟୋମାକ୍ କ୍ୟାନ୍ସର, କୋଲନ୍ କ୍ୟାନ୍ସର ବା ରେକ୍ଟାଲ୍ କ୍ୟାନ୍ସର ଇତ୍ୟାଦି। ଏହି କର୍କଟ ରୋଗ ପୁଣି ଖାଦ୍ୟନଳୀରୁ ଗାଈ ଦୂର ସ୍ଥାନରେ ଯଥା ଲିଭର, ଫୁସ୍ଫୁସ୍ ଓ ମସ୍ତିଷ୍କରେ ମଧ୍ୟ ଘା ସୃଷ୍ଟି କରେ। ବର୍ତ୍ତମାନ ପ୍ରଶ୍ନ ଉଠେ ଏହି ଘାର ଲକ୍ଷଣ କ'ଣ? ପେଟରେ ଘା ହେଲେ ସାଧାରଣତଃ ଭୋକ ଲାଗେ ନାହିଁ, ପେଟ ବ୍ୟଥା ହୁଏ, ବାନ୍ତି ହୁଏ, ରକ୍ତ ବାନ୍ତି ବା କଳାଝଡ଼ା ହୁଏ। ଆଉ କ୍ୟାନ୍ସର ରୋଗ ହେଲେ ଶରୀରର ବିଭିନ୍ନ ଅଂଶ ଏହି ରୋଗ ଦ୍ୱାରା ଆକ୍ରାନ୍ତ ହୋଇ ମଣିଷକୁ ମୃତ୍ୟୁ ମୁଖରେ ପକାଇ ଦିଏ। ଏହି ରୋଗ ଜାଣିବାର ଏକ ସହଜ ବାଟ ହେଉଛି ଏଣ୍ଡୋସ୍କୋପି ବା କୋଲୋନୋସ୍କୋପି। ଏହା ଏକ ଯନ୍ତ୍ର ଯାହା ମାଧ୍ୟମରେ ଆପଣ ରୋଗ ଜାଣିପାରିବେ ଓ ଚିକିତ୍ସା ମଧ୍ୟ କରିପାରିବେ। ଏଣ୍ଡୋସ୍କୋପି ମାଧ୍ୟମରେ ସେହି ଘାର ବିଭିନ୍ନ ଅଂଶକୁ ନେଇ ମାଇକ୍ରୋସ୍କୋପରେ ମଧ୍ୟ ହିଷ୍ଟୋଲୋଜିକାଲ ଏକ୍ସାମିନେସନ କରିପାରିବେ। ଏହି ସମସ୍ତ ସୁବିଧା ଶ୍ୟାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ନୂତନ ଭାବରେ ଖୋଲାଯାଇଥିବା ହେପାଟୋଲୋଜି ବା ଲିଭର ବା ଯକୃତ ରୋଗ ବିଭାଗରେ ରହିଛି। ପ୍ରତିକାର ଭାବରେ କୁହାଯାଇପାରେ ଆପଣ ଖାଦ୍ୟପେୟର ନିୟମତା ଆପଣମାନେ ରକ୍ଷା କରିବେ। ନିରାମିଷ ଖାଦ୍ୟ ଶରୀର ପକ୍ଷରେ ସୁପାଚ୍ୟ। ଆମିଷ ଖାଦ୍ୟ ସେବନ ଦ୍ୱାରା ସାଧାରଣତଃ କର୍କଟ ରୋଗ ବା କ୍ୟାନ୍ସର ରୋଗର ପ୍ରାଦୁର୍ଭାବ ବେଶୀ ଭାବରେ ହୁଏ। ତେବେ କ୍ୟାନ୍ସର ଘାର ଚିକିତ୍ସା ସାଧାରଣତଃ କଷ୍ଟକର ଓ ବ୍ୟୟବହୁଳ।

ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ବିପର୍ଯ୍ୟୟ ସମୟରେ ଏକ ଆତ୍ମନିର୍ଭର ଦେଶ ଅର୍ଥନୈତିକ ସ୍ଥିରତା ବଜାୟ ରଖିବା ଦିଗରେ ଅଧିକ ସକ୍ଷମ, କହିଲେ ରାଷ୍ଟ୍ରପତି। ନିଶାଦ୍ରବ୍ୟ ସମନ୍ୱୟ କେନ୍ଦ୍ରର ଦଶମ ସର୍ବୋଚ୍ଚ ସ୍ତରୀୟ ବୈଠକରେ ଆଜି ଅଧ୍ୟକ୍ଷତା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ପଶ୍ଚିମ ଏସିଆ ବିବାଦଜନିତ ଆର୍ଥିକ ପ୍ରଭାବ ସତ୍ତ୍ୱେ ଭାରତ ବିଶ୍ୱସ୍ତରରେ ଅର୍ଥନୈତିକ ଅଭିବୃଦ୍ଧିର ଏକ ପ୍ରମୁଖ ମାର୍ଗଦର୍ଶକ ବୋଲି IMF ମତବ୍ୟକ୍ତ। ଭେନେଜୁଏଲା ଭୂକମ୍ପ ଜନିତ ମୃତ୍ୟୁ ସଂଖ୍ୟା 188କୁ ବୃଦ୍ଧି। ଏବଂ ଭାରତ ଆୟାରଲାଣ୍ଡ ପ୍ରଥମ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ବେଲଫାଷ୍ଟରେ। ବିପର୍ଯ୍ୟୟ ସମୟରେ ଏକ ଆତ୍ମନିର୍ଭର ଦେଶ ଅର୍ଥନୈତିକ ସ୍ଥିରତା ବଜାୟ ରଖିବା ଦିଗରେ ଅଧିକ ସକ୍ଷମ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମତବ୍ୟକ୍ତ କରିଛନ୍ତି। ଗତକାଲି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ 2023 ଓ 2024 ବ୍ୟାଚ୍ର ସାମରିକ ଇଞ୍ଜିନିୟରିଂ ସେବାର ତାଲିମ ନେଉଥିବା ଅଧିକାରୀମାନଙ୍କୁ ସମ୍ବୋଧନ କରି ସେ ଏହା କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ଆତ୍ମନିର୍ଭରତା ବର୍ତ୍ତମାନ ରାଷ୍ଟ୍ରଗୁଡ଼ିକ ଲାଗି ଏକ ରଣନୈତିକ ଆବଶ୍ୟକତାରେ ପରିଣତ ହୋଇଛି। ଆତ୍ମନିର୍ଭର ଦେଶ ବିପର୍ଯ୍ୟୟ ସମୟରେ ମଧ୍ୟ ବିକାଶମୂଳକ କାର୍ଯ୍ୟ ଉପରେ ପ୍ରାଧାନ୍ୟ ଦେଇ ପଦକ୍ଷେପ ନେଇଥାଏ। ଅପରେସନ୍ ସିନ୍ଦୁର ସମୟରେ ଏହା ଅଧିକ ସ୍ପଷ୍ଟ ହୋଇଛି ବୋଲି ସେ ମତବ୍ୟକ୍ତ କରିଛନ୍ତି। ଶ୍ରୀମତୀ ମୁର୍ମୁ ଅପରେସନ୍ ସିନ୍ଦୁର ସମୟରେ ଭାରତର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରତିରକ୍ଷା କ୍ଷମତା, ଆଧୁନିକ ଜ୍ଞାନକୌଶଳ ତଥା ଘରୋଇ ଶିଳ୍ପ ଭିତ୍ତିଭୂମିଗୁଡ଼ିକର କାର୍ଯ୍ୟକ୍ଷମତାର ସଠିକ୍ ପ୍ରସ୍ତୁତି ଓ ରଣନୈତିକ ସମୟୋପଯୋଗୀ ପଦକ୍ଷେପ ଉପରେ ଆଲୋକପାତ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ସାମରିକ ଇଞ୍ଜିନିୟରିଂ ସେବାର ଅଧିକାରୀମାନେ ଦେଶର ପ୍ରତିରକ୍ଷା ଭିତ୍ତିଭୂମିର ମେରୁଦଣ୍ଡକୁ ଅଧିକ ସଶକ୍ତ କରିବାରେ ସହାୟକ ହୋଇଥାନ୍ତି। ଏହି ଅଧିକାରୀମାନଙ୍କ ଦକ୍ଷତା, ଉତ୍ସର୍ଗୀକୃତ ସେବା ତଥା କଠିନ ପରିଶ୍ରମ ମାଧ୍ୟମରେ ସମଗ୍ର ସେନାବାହିନୀ ଦେଶକୁ ଉପଯୁକ୍ତ ସୁରକ୍ଷା ଦେବାରେ ସକ୍ଷମ ହୋଇଥାନ୍ତି ବୋଲି ସେ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ନିଶାଦ୍ରବ୍ୟ ସମନ୍ୱୟ କେନ୍ଦ୍ରର ଦଶମ ସର୍ବୋଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ଏ ସମ୍ପର୍କରେ ସୂଚନା ଦେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି, ଦେଶବ୍ୟାପୀ ନିଶାଦ୍ରବ୍ୟ ଚାଲାଣ ତଥା ବେଆଇନ କାରବାର ବିରୁଦ୍ଧରେ ଲଢ଼େଇକୁ ଅଧିକ ସଶକ୍ତ କରିବା ସହିତ ଏ ଦିଗରେ ନିଆଯାଉଥିବା ପଦକ୍ଷେପଗୁଡ଼ିକ ସମୀକ୍ଷା କରିବା ଲାଗି ଏହି ବୈଠକ ଆୟୋଜିତ ହେଉଛି। ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ପକ୍ଷରୁ ଆୟୋଜିତ ଏହି ବୈଠକରେ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ, ରାଜ୍ୟ ସରକାର ଏବଂ ନିଶା ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ଏକତ୍ରିତ ହୋଇ ଏହି ପ୍ରସଙ୍ଗରେ ଆଲୋଚନା କରିବେ। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଆସନ୍ତା 3 ବର୍ଷ ଲାଗି ନିଶାଦ୍ରବ୍ୟ ନିୟନ୍ତ୍ରଣ ସମ୍ପର୍କିତ ଭିଜନ ଡକୁମେଣ୍ଟ ଉନ୍ମୋଚନ କରିବେ। ଏ କ୍ଷେତ୍ରରେ ସମ୍ପୃକ୍ତ ବିଭିନ୍ନ ପକ୍ଷଙ୍କ ସହିତ ବିସ୍ତୃତ ଆଲୋଚନା କରାଯାଇ ଏହି ଭିଜନ ଡକୁମେଣ୍ଟ ପ୍ରସ୍ତୁତ କରାଯାଇଛି। ଚାହିଦା ଓ ଯୋଗାଣ ହ୍ରାସ ଏବଂ ପୁନର୍ବାସ ଉପରେ ଅଧିକ ଧ୍ୟାନ ଦେଇ ନିଶାଦ୍ରବ୍ୟ କାରବାରକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେଥିଲାଗି ଏହି ଡକୁମେଣ୍ଟରେ ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇଛି। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ NCB 2025 ବର୍ଷ ଲାଗି ବାର୍ଷିକ ରିପୋର୍ଟ ଉନ୍ମୋଚନ କରିବା ସହିତ ଜାମ୍ମୁ ଓ ଗୌହାଟୀ ଲାଗି ନବନିର୍ମିତ NCB କ୍ଷେତ୍ରୀୟ କାର୍ଯ୍ୟାଳୟକୁ ଉଦ୍ଘାଟନ କରିବେ। ଏତଦ୍ବ୍ୟତୀତ ଶ୍ରୀ ଶାହା ଏକ ଅନ୍ଲାଇନ୍ ପାକ୍ଷିକ ଅଭିଯାନର ଶୁଭାରମ୍ଭ କରିବେ, ଯାହା ଅଧୀନରେ ଦେଶବ୍ୟାପୀ ଜବତ ହୋଇଥିବା ପ୍ରାୟ 6,000 କୋଟି ଟଙ୍କା ମୂଲ୍ୟର 2,00,000 କିଲୋଗ୍ରାମରୁ ଉର୍ଦ୍ଧ୍ୱ ନିଶାଦ୍ରବ୍ୟଗୁଡ଼ିକୁ ଆଇନ ଅନୁଯାୟୀ ନଷ୍ଟ କରାଯିବ। ନିଶାଦ୍ରବ୍ୟ କାରବାର ପ୍ରତି କେନ୍ଦ୍ର ସରକାରଙ୍କ ଶୂନ୍ୟ ସହନଶୀଳତା ନୀତିର ଦୃଢ଼ କାର୍ଯ୍ୟକାରିତା ତଥା ଏକ ନିଶାମୁକ୍ତ ଭାରତ ଗଠନ ଉଦ୍ଦେଶ୍ୟରେ ଏହି ବୈଠକ ଆୟୋଜନ କରାଯାଇଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି। ଇରାନ ବିବାଦ ଏବଂ ଶକ୍ତି କ୍ଷେତ୍ରରେ ମୂଲ୍ୟବୃଦ୍ଧିର ଅର୍ଥନୈତିକ ପ୍ରଭାବ ସତ୍ତ୍ୱେ ଭାରତ ବିଶ୍ୱସ୍ତରରେ ଅର୍ଥନୈତିକ ଅଭିବୃଦ୍ଧିର ଏକ ପ୍ରମୁଖ ମାର୍ଗଦର୍ଶକ ବୋଲି ଆନ୍ତର୍ଜାତିକ ମୁଦ୍ରାପାଣ୍ଠି IMF କହିଛି। ଗତକାଲି IMF ପକ୍ଷରୁ କରାଯାଇଥିବା ନିୟମିତ ସାମ୍ବାଦିକ ସମ୍ମିଳନୀରେ ଏହାର ଯୋଗାଯୋଗ ବିଭାଗର ନିର୍ଦ୍ଦେଶକ ଜୁଲି କୋଜାକ୍ ଏହି ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ବାହ୍ୟ ପ୍ରତିବନ୍ଧକ ସତ୍ତ୍ୱେ ଭାରତର

ଅବସରରେ ତାଜା ଶୋଭାଯାତ୍ରା ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ। ଭେନେଜୁଏଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 188କୁ ବୃଦ୍ଧି ପାଇଛି ବୋଲି ଜାତୀୟ ଆସେମ୍ବଲିର ସଭାପତି ଜର୍ଜ ରୋଡ୍ରିଗିସ୍ ଘୋଷଣା କରିଛନ୍ତି। ଏଥିସହିତ ଆହତଙ୍କ ସଂଖ୍ୟା 1520କୁ ବୃଦ୍ଧି ପାଇଥିବା ବେଳେ 200 ଜଣ ଭଗ୍ନାବଶେଷ ତଳେ ରହିଯାଇଥିବା ସେ କହିଛନ୍ତି। ଶ୍ରୀ ରୋଡ୍ରିଗିସ୍ କହିଛନ୍ତି ଲଗାତାର ଭାବେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା 7.2 ଏବଂ 7.5 ଥିଲା। ଏଥିରେ 2927 ପରିବାର ନିଜର ବାସଗୃହ ହରାଇଛନ୍ତି। ଗତ ଶତାବ୍ଦୀରୁ ଅଧିକ ସମୟ ମଧ୍ୟରେ ହୋଇଥିବା ଭୂକମ୍ପଗୁଡ଼ିକ ଭିତରେ ଏହା ସବୁଠାରୁ ଶକ୍ତିଶାଳୀ ବୋଲି ଆକଳନ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ରୋଡ୍ରିଗିସ୍ ସେଠାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଜାତି ଉଦ୍ଦେଶ୍ୟରେ ସମ୍ବୋଧନ କରି ଶ୍ରୀ ରୋଡ୍ରିଗିସ୍ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଅଣ ଅତ୍ୟାବଶ୍ୟକ ସେବାଗୁଡ଼ିକୁ ବାତିଲ କରିଛନ୍ତି। ଭାରତ ପକ୍ଷରୁ ସମସ୍ତ ପ୍ରକାର ଆବଶ୍ୟକ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ଦେଇଛନ୍ତି। ରାଷ୍ଟ୍ରପତି ରୋଡ୍ରିଗିସ୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସହାୟତାପୂର୍ଣ୍ଣ ବାର୍ତ୍ତା ପାଇଁ ପ୍ରଶଂସା କରିଛନ୍ତି। ଏହି ଆହ୍ୱାନପୂର୍ଣ୍ଣ ସମୟ ମଧ୍ୟରେ ଭାରତ ଓ ଭେନେଜୁଏଲା ମଧ୍ୟରେ ଲୋକସମ୍ପର୍କ ସହଯୋଗର ଭାବନା ଉପରେ ପରିବେଷ୍ଟିତ ବୋଲି ରାଷ୍ଟ୍ରପତି ରୋଡ୍ରିଗିସ୍ କହିଛନ୍ତି। ସରକାର ପାସ୍ପୋର୍ଟ ଆବେଦନ ଲାଗି ଶୁଳ୍କ ବୃଦ୍ଧି କରିଛନ୍ତି। ଏହାଦ୍ୱାରା 36 ପୃଷ୍ଠାର ନୂତନ ପାସ୍ପୋର୍ଟ କିମ୍ବା ପାସ୍ପୋର୍ଟ ପୁନଃ ପ୍ରଦାନ ପାଇଁ ଏଣିକି 2500 ଟଙ୍କା ଦେବାକୁ ପଡ଼ିବ। ପାସ୍ପୋର୍ଟ ସଂଶୋଧନ ନିୟମ 2026 ଅଧୀନରେ କରାଯାଇଥିବା ଏହି ନିଷ୍ପତ୍ତି ଆସନ୍ତା ମାସ 1 ତାରିଖରୁ କାର୍ଯ୍ୟକାରୀ କରାଯିବ। ଏ ସମ୍ପର୍କରେ ଏକ ବିଜ୍ଞପ୍ତି ପ୍ରକାଶ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ନୂତନ ନିୟମ ଅନୁଯାୟୀ ତତ୍କାଳ ଅଧୀନରେ ଏକ ନୂତନ ପାସ୍ପୋର୍ଟ କିମ୍ବା ପାସ୍ପୋର୍ଟ ପୁନଃ ପ୍ରଦାନ ଲାଗି 5000 ଟଙ୍କା ଦେବାକୁ ପଡ଼ିବ। ସେହିଭଳି 60 ପୃଷ୍ଠାର ସାଧାରଣ ପାସ୍ପୋର୍ଟ କିମ୍ବା ଏହାର ପୁନଃ ପ୍ରଦାନ ଲାଗି 3500 ଟଙ୍କା ଏବଂ ତତ୍କାଳ ଅଧୀନରେ ଏଥିଲାଗି 6000 ଟଙ୍କା ଏଣିକି ଦେବାକୁ ପଡ଼ିବ। ବର୍ତ୍ତମାନ 36 ପୃଷ୍ଠାର ପାସ୍ପୋର୍ଟ ଲାଗି 1500 ଟଙ୍କା ଏବଂ 60 ପୃଷ୍ଠାର ପାସ୍ପୋର୍ଟ 2000 ଟଙ୍କା ଦେବାକୁ ପଡ଼ୁଛି। ଭାରତ ଆୟାରଲାଣ୍ଡ ପ୍ରଥମ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ବେଲ୍ଫାଷ୍ଟରେ ଖେଳାଯିବ। ଭାରତୀୟ ସମୟ ସନ୍ଧ୍ୟା 6ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଆସନ୍ତା ରବିବାର ଦିନ ଭାରତ ଆୟାରଲାଣ୍ଡ ବିପକ୍ଷରେ ଦ୍ୱିତୀୟ ତଥା ଚୂଡ଼ାନ୍ତ T20 ମ୍ୟାଚ୍ ଖେଳିବ। ଏହାପରେ ଶ୍ରେୟସ୍ ଆୟରଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ୍ ଦଳ ଇଂଲଣ୍ଡ ଗସ୍ତ କରିବେ। ସେଠାରେ 5 ମ୍ୟାଚ୍ ବିଶିଷ୍ଟ T20 ଆନ୍ତର୍ଜାତିକ ସିରିଜ୍ ଖେଳାଯିବ। ଆଇସିସି ମହିଳା T20 କ୍ରିକେଟ୍ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ ଏରେ ଏକ ମ୍ୟାଚ୍ରେ ଭାରତ ବାଂଲାଦେଶକୁ 5 ୱିକେଟ୍ରେ ପରାସ୍ତ କରିଛି। ଇଂଲଣ୍ଡର ମଞ୍ଚେଷ୍ଟରଠାରେ ଅନୁଷ୍ଠିତ ମ୍ୟାଚ୍ରେ ବାଂଲାଦେଶ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ୍ ହରାଇ 136 ରନ୍ କରିଥିଲା। 137 ର ବିଜୟ ଲକ୍ଷ୍ୟର ପିଛା କରି ଭାରତ 16 ଓଭର ଓ 5ଟି ବଲ୍ରେ 5 ୱିକେଟ୍ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ଶେଫାଲି ବର୍ମା 34ଟି ବଲ୍ରୁ 53 ରନ୍ କରିବା ସହିତ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଗ୍ରୁପ୍ ଏର ଅନ୍ୟ ଏକ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ନେଦରଲ୍ୟାଣ୍ଡସ୍କୁ 88 ରନ୍ରେ ପରାସ୍ତ କରିଛି। ଫିଫା ବିଶ୍ୱକପ୍ରେ ଗତକାଲି ଗ୍ରୁପ୍ ଇର ଏକ ମ୍ୟାଚ୍ରେ ଆଇଭରି କୋଷ୍ଟ କ୍ୟୁରାଓକୁ 2-0 ଗୋଲ୍ରେ ପରାସ୍ତ କରିଛି। ଅନ୍ୟ ଏକ ମ୍ୟାଚ୍ରେ ଇକ୍ୱେଡର ଜର୍ମାନକୁ 2-1 ଗୋଲ୍ରେ ପରାସ୍ତ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ଦକ୍ଷିଣ କୋରିଆ ବିପକ୍ଷରେ 1-0 ଗୋଲ୍ରେ ବିଜୟୀ ହୋଇଛି। ୟୁଏସ୍ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର 3 ଜଣ ଖେଳାଳି ସିଙ୍ଗଲ୍ସ ପ୍ରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ମହିଳା ସିଙ୍ଗଲ୍ସ ବର୍ଗରେ ତନ୍ଭି ଶର୍ମା ଜର୍ମାନର ୟୁଭନି ଲିଙ୍କୁ 23-21 ଓ 21-16 ସେଟ୍ରେ ଏବଂ ଦେବିକା ସିହାଗ ପେରୁର ଲୁସା କାଷ୍ଟିଲୋଙ୍କୁ 21-14

ଶୁଣିଲେ କିଛି ପାରମ୍ପରିକ ଗୀତରେ ଓଡ଼ିଶୀ ଗୀତ ଛାନ୍ଦ ଚମ୍ପୁ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 106.6 MHz ଯୋଗେ ଏବଂ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ମାଧ୍ୟମରେ ସମୟ ବର୍ତ୍ତମାନ 7:40 PM ବର୍ତ୍ତମାନ ଆସନ୍ତୁ ଶୁଣିବା ଲଘୁ ଶାସ୍ତ୍ରୀୟ ସଙ୍ଗୀତ ଶୁଣିବାରେ ରାଗ ବିହାଗ ଉପରେ ଆଧାରିତ କିଛି ଗୀତ।

0: ଜୀବନର ଅଗ୍ରଗତିରେ ମଧ୍ୟ ସେ ସାହାଯ୍ୟ କରିବ ଆଉ ସାରା ଜୀବନକୁ ଆମର ଆଲୋକିତ ରଖିବା ପାଇଁ ବୋଲିକି ଆମେ ଆମର ସ୍ୱାସ୍ଥ୍ୟର ଯତ୍ନ ନେବା ସହିତ ଆଖିର ମଧ୍ୟ ଆମେ କେମିତି ଯତ୍ନ ନେବା।
1: ଦେଖନ୍ତୁ, ମଣିଷର ଯେତେକ ଇନ୍ଦ୍ରିୟ ଅଛି ସେ ଭିତରୁ ଆଖି ହେଉଛି ଗୋଟେ ପ୍ରଧାନ ଅତି ମୂଲ୍ୟବାନ ଅଙ୍ଗ।

0: ନିଶ୍ଚିତ ଭାବରେ ଲୋକଟି ଦେଖିପାରିବ ଏବଂ ତା ଆଖି ଭଲ ରହିବ ଆଉ ସେ ତାର ଦୈନନ୍ଦିନ ଜୀବନ ଠିକରେ ମେଣ୍ଟେନ୍ କରିପାରିବ।
1: ଆମର ଯେଉଁ ଆଖିର ଯତ୍ନ ବୋଲିକି କହିଲେ ଆପଣ, ଆଖିର ଯତ୍ନ ନେବା ପାଇଁ ହେଲେ ଆମେ ବିଭିନ୍ନ ପ୍ରକାର ଉପାୟ ମଧ୍ୟ ଅବଲମ୍ବନ କରିବାକୁ ପଡିବ। ଗୋଟେ କଲ୍ ଆମକୁ ଆସିଯାଇଛି ଆମ ଶ୍ରୋତା ବନ୍ଧୁ ମାନଙ୍କର। ହ୍ୟାଲୋ
2: ହ୍ୟାଲୋ,
1: ନମସ୍କାର ମ୍ୟାଡମ।
2: ମ୍ୟାଡମ ନମସ୍କାର।
1: ଆମର ହେଲୋ ଡକ୍ଟର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ। ଆମ ଆଗରେ

0: ଲଗେଇବା ପାଇଁ ପଡିବ। ହେଲେ ମ୍ୟାଡାମ ସେ ଛୋଟ ପିଲାଟା ଚଷମା ଆଉ ଲଗଉନି, ତ ସେ ଯୋଉ ମାନେ କିଛି ଟାବଲେଟ ଲେଖିଲେ, ହେଲେ ଚଷମା କେତେ ଦିନ ଲଗେଇଲା ପରେ ତାର ଯୋଉ ଭିଜନଟା କମିବ, ନା ତାକୁ ଲାଇଟ ସବୁ ଲଗେଇବାକୁ ପଡିବ, ନା କଣ? ବ୍ୟସ୍ତ ହେଇଯାଇଛୁ ତ।
1: ମୁଁ ଶୁଣିଲି ଆପଣଙ୍କର ପ୍ରଶ୍ନ, ଆପଣ ପିଲାର ବୟସ କେତେ ହବ?
0: 7 ବର୍ଷ।
1: 7 ବର୍ଷ ପିଲା। ହେଲେ ସେ ଯେଉଁ ଦିଶୁନି ବୋଲିକି ତା ଦ୍ୱାରା ସେ ପିଲା ହିଁ କହୁଛି ଯେ ତାକୁ ଦେଖାଯାଉନି, ସେ କହିବାଟା ସତ। ପିଲାମାନେ ପାଠ ପଢ଼ିବା ବିମୁଖ ହେଇକି କହି ଡକିବାର ସମ୍ଭାବନା ବହୁତ ବହୁତ କମ୍ ଥାଏ, ଯାହା ଆମେ ଲକ୍ଷ୍ୟ ରଖିଛୁ। ତା ଆଖିକୁ ଆପଣ ଚେକଅପ୍ କଲେ ସେ ତ ନିଶ୍ଚୟ ତାର କିଛି ପାୱାର ଲାଗିଥିବ, ଯଦି ଅନ୍ୟ କୌଣସି ଆଖି ଡାକ୍ତର ଦେଖିଥିବେ ପାୱାର ନିଶ୍ଚୟ ଲାଗିଥିବ, ସେଥିପାଇଁ ସେ କହିଥିବେ
0: ଚଷମା।
1: ହଁ, ସେ କହିଥିବେ ଚଷମା ନିଶ୍ଚୟ ଲାଗିବ, ହୁଏତ ପିଲା ଚଷମା ପିନ୍ଧିବା ନିହାତି ପିନ୍ଧୁ। ତା ସହିତ ସେ ତାର ଖାଦ୍ୟ ପଦାର୍ଥ ମାନେ ସାଧାରଣତଃ ଆଖି ପାଇଁ ଯେଉଁ ଜିନିଷ ୟୁଜୁଆଲି ନର୍ମାଲ ଖାଦ୍ୟ ପିଲାମାନେ ଖାଉଛନ୍ତି, ଡାଲି ଜାତୀୟ ଖାଦ୍ୟ, ଶାଗ ଆଉ ଛୋଟ ଛୋଟ ମାଛ ଏମିତି କେତେବେଳେ କେମିତି ଖାଉ, ଏବଂ ତା ସହିତ କ୍ଷୀର ମଧ୍ୟ ପିଉ। ତା ସହିତ ଆଖିର ଡ୍ରପ୍ ଗୋଟେ ଅଛି, ମାଇଁ ଆଟ୍ରୋ ବୋଲି ଗୋଟେ ଡ୍ରପ୍ଟା ଆସିଲେ ମିଳିଲାଣି, ସେ ଡ୍ରପ୍ଟା 2 ଟୋପା ଲେଖା 2 ଆଖିରେ ପଡ଼ିବ, ରାତି ବେଳେ ହିଁ ପଡ଼ିବ, କେବଳ ରାତି 8-9 ଶୋଇଲା ପୂର୍ବରୁ ପକାଉ। ମାଇଁ ଆଟ୍ରୋ ଲେଖିଦେଇଥାନ୍ତୁ, ମାଇଁ ଆଟ୍ରୋ ଆଇ ଡ୍ରପ୍, ସେଟା ପକେଇଲେ 3 ମାସ ସେଟା ଯେଉଁ ପାୱାରଟା ଅଧିକା ଥାଏ ସେ ପାୱାରଟା ନିହାତି ଭାବରେ କମେ,
2: କମିଯିବାର ସମ୍ଭାବନା ରହିଛି।
1: ହଁ,
2: ଆଖି ଔଷଧଟା ପକେଇବା ଦ୍ୱାରା। ଯଦି ଯେଉଁ ଆମର ଭଉଣୀ ପଚାରୁଛନ୍ତି ଯେ ତାଙ୍କ ଝିଆରୀର 7 ବର୍ଷ ହେଲାଣି, ଏବେ ଯଦି ଚଷମାଟା ବ୍ୟବହାର କରିବେ ସାରା ଜୀବନ ତାକୁ ପିନ୍ଧିବାକୁ ପଡିବ, ଯଦି ସେଇ ଡ୍ରପ୍ ଗୁଡ଼ାକ ବା ମେଡିସିନ ଖାଇବା ଦ୍ୱାରା ଆଇ ଯେଉଁ ପାୱାର ବଢ଼ିଯାଇଛି ସେଟା କମିଯିବ କି?
1: ଆକ୍ଚୁଆଲି ଆଖିର ପାୱାର ତ କେତେ ଅଛି ମୁଁ ଜାଣିନି, କିନ୍ତୁ ଯାହା ପାୱାର ଥିବ ନିଶ୍ଚୟ କମ୍ ରହିବ। ତ ସେଇଟା ହିଁ ଆମେ ଯାହା ଷ୍ଟଡି କରି ଦେଖୁଛୁ, ସେଇ ମାଇଁ ଆଟ୍ରୋ ଆଇଡ୍ରପ୍ଟା ପକୋ, ସେଟା କମର୍ସିଆଲ ଡ୍ରପ୍ଟା ଦୋକାନରେ ମିଳେ, ମାଇଁ ଆଟ୍ରୋ ଆଇଡ୍ରପ୍, ତାକୁ 2 ଟୋପା ରାତିରେ ହିଁ ପକୋ 8-9 ଶୋଇଲା ବେଳେ, ଏବଂ ସାଧାରଣ ଖାଦ୍ୟ ଯେମିତି ଖାଇବା ଖାଉ, ଯେମିତି ଖାଦ୍ୟ ଖାଇଲେ ସେ ଖାଦ୍ୟ ତ ଆଖି ପାଇଁ ସବୁ ଖାଦ୍ୟ ସହିତ ସେ ଖାଦ୍ୟ ବି ଖାଉ, ଏବଂ ଚଷମାଟା ମଧ୍ୟ ପିନ୍ଧାଉ। ଚଷମା ପିନ୍ଧିଲେ ଭଲ, ନ ପିନ୍ଧିଲେ ବେଳେ ବେଳେ ବଢ଼ିଯାଏ ସେ ପାୱାରଟା, ଆହୁରି ଆଗକୁ ଅଧିକ ବଢ଼ିଯାଏ।
0: ସେ ଛୋଟ ପିଲା ତ ସବୁବେଳେ ଝିଙ୍କି କାଢ଼ି ଦେଉଛି ସାର୍,
1: ନା ସେ ପିଲାକୁ ଟିକେ ଛିଙ୍କାଡ଼ି ଦେଲା ପିଲାଟି ବୁଝିବାକୁ ପଡ଼ିବ, ପିଲାମାନେ ଚଷମା ଫିଙ୍ଗିବେ କ'ଣ, ତା ଗୋଟେ ଦୌଡ଼ି ମାନେ ଯାହା କୁହନ୍ତି ଡୋରି ବାନ୍ଧିକି ମଧ୍ୟ ରଖନ୍ତି, ବେଗ ଝୁଲେଇ ପିଲାମାନେ ଅଭ୍ୟାସ କରୁ, କିନ୍ତୁ ଚଷମା ପିନ୍ଧୁ, ସେ 6 ମାସ ଅନ୍ତ ଚଷମା ପିନ୍ଧୁଥାଉ, ଯାହା କିଛି ପାୱାର ଥିବ ନିଶ୍ଚିତ ପାୱାର କମିବ। ଏଇଟାକୁ ସେ ଡ୍ରପ୍ଟା 3 ମାସ ପକାଉ, ଏବଂ ସାଧାରଣ ଖାଦ୍ୟ ଯେ କହିଲେ ସେ ଖାଦ୍ୟ ଗୁଡ଼ା ସେ ଖାଉଥାନ୍ତୁ, ଶାଗ ଖାଆନ୍ତୁ, ସାଧାରଣ ମାଛ ଛୋଟ ଛୋଟ ମାଛ କେତେ କେମିତି ଖାଆନ୍ତୁ ସପ୍ତାହ 3 ଥର, ଆଉ କ୍ଷୀର ମଧ୍ୟ ସବୁ ଭିନିମୂଳା ପିଅନ୍ତୁ, ଆଉ ଡାଲି
2: ଭିଟାମିନ ଯୁକ୍ତ ଖାଦ୍ୟ ଦିଅନ୍ତୁ ବୋଲିକି ସାର ପରାମର୍ଶ ଦେଉଛନ୍ତି, ତାହେଲେ ନିଶ୍ଚିତ ଭାବରେ ଆମେ କଥା ହଉଥିଲେ ଯେ ଏଇ ଛୋଟ ପିଲାମାନଙ୍କର ବା ବଡ଼ମାନଙ୍କର ବିଭିନ୍ନ ପ୍ରକାର ଆଖିର ସମସ୍ୟା ରହୁଛି, ସେ ସମସ୍ୟା ଗୁଡ଼ିକର ସମାଧାନ ପାଇଁ ବୋଲିକି କେତେ ଦିନ ଧରିକି ଏମିତି ମେଡିସିନ ଖାଇବେ ବା କେତେ ଦିନ ଧରିକି ଏମିତି ଚଷମା ପିନ୍ଧିବେ, ସମସ୍ତେ ବ୍ୟସ୍ତ ହେଇଯାଆନ୍ତି। ତ ଛୋଟ ଛୋଟ ପିଲାମାନଙ୍କର ଯେଉଁ ପାୱାର ବଢ଼ିଯାଉଛି ସେଇଟା କମିବାର ସମ୍ଭାବନା, ନର୍ମାଲ ହେବାର ସମ୍ଭାବନା ଅଛି କି?
1: ସେଟା ନର୍ମାଲ ବେଲେ ପାୱାର ଯାହାର ହେଇଯାଉଛି, ଆଜିକାଲି ଯେଉଁ ଲାଇଫ୍ ଷ୍ଟାଇଲ୍ ଗୋଟେ ପ୍ରକାର ହେଇଗଲାଣି, ପିଲାମାନେ ବେଶୀ ସମୟ ମୋବାଇଲ ଦେଖୁଛନ୍ତି, କେତେବେଳେ କିଏ ଟିଭି ଦେଖୁଛନ୍ତି, ପିଲା ଗୁଡ଼ାକ ଅଭ୍ୟାସ ହେଇଯାଉଛି, ସ୍କୁଲ ଆସୁ ଆସିକ ବହି ପରୀକ୍ଷା କମ୍, ଆଡ଼େ ମୋବାଇଲ ଦେଖିବେ, ମାମାନେ ବାପାମାନେ ମୋବାଇଲ ଦେଇ ଦେଉଛନ୍ତି, ପିଲାମାନେ ଲଜ୍ଡ ହେଉଛନ୍ତି, ଆଉ ଟିଭି ଦେଇକି ଦେଉଛନ୍ତି, ତାଦ୍ୱାରା ଆଖି ଯେଉଁ ମାନେ ପାଠ ପଢ଼ାପଢ଼ି ମଧ୍ୟ କରୁଛନ୍ତି, ସେମାନେ ଭେରି ହାଇ ଲାଇଟ୍ ନଟ୍ ଭେରି ଲୋ ଲାଇଟ୍ ରେ ପଢ଼ିଲେ ମଧ୍ୟ ଆଖି ଟିକେ ଦେଖିବା ପ୍ରେସର ପଡ଼େ, ଆଖିରେ ଦେଖିବା ଟିକେ ପ୍ରୋବ୍ଲେମ ଯାଏ କମିଯାଏ, ସେଗୁଡ଼ାକ ଟିକେ ମେଣ୍ଟେନ୍ କରିବାକୁ ପଡ଼ିବ। ଆଉ ସାଧାରଣ ଭାବରେ ନିଜର ଖାଦ୍ୟ ନିଜର ପିଲା ମେଣ୍ଟେନ୍ କରିବେ, ଯେମିତି ସାଧାରଣ ଭାବରେ ଖାଦ୍ୟ କହିଲି ସେମିତି ପ୍ଲାନ୍ ୟୁଜ୍ କରନ୍ତୁ, ଆଉ ବେଳେବେଳେ ଆଖିକୁ ରେଷ୍ଟ ବି ଦିଅନ୍ତୁ, ଠିକ୍ ଭାବରେ ନିଦ୍ରାଣ୍ଡ ଯାଆନ୍ତୁ, ଯେଉଁଟାକି ଆଖିର ପ୍ରେସର ଏତେ ପଡ଼ିବନି।
2: ଯେଉଁ ଆମର ସମସ୍ୟା ଗୁଡ଼ିକ ଆସୁଛି ପାୱାର ବଢ଼ିଲା ବୋଲିକି ଆମେ ଜାଣୁଛୁ, ବା ପରେ ଯେତେବେଳେ କୁହାହେଉଛି ପିଲାମାନେ କହୁଛନ୍ତି ବା ଆମେ ବି ମଧ୍ୟ କହୁଛୁ, ଯେତେବେଳେ ଆମକୁ ଦେଖାଯାଉନି ସେତେବେଳେ ଆମେ ଯାଉଛୁ ଡକ୍ଟରଙ୍କ ପାଖକୁ, କିନ୍ତୁ ତା ପୂର୍ବରୁ କିଛି ଲକ୍ଷଣ ଏମିତି ଅଛି କି ଯାହାକୁ ଆମେ କଣ୍ଟ୍ରୋଲ କରିପାରିବା, ନାଇଁ ମୋର

0: ପାୱାର ଦେଖିଲା ବେଳକୁ ପାୱାର ଲାଗେ ସେତେବେଳେ, ତେଣୁ ଯେ ହେଡ଼େକ୍ ହେଲେ ହିଁ ଜାଣିପାରିବ ଲକ୍ଷଣ ଯେ କିଛି ଗୋଟେ ଆଖିର ପ୍ରୋବ୍ଲେମ୍ ହେଉଛି।
1: ଯଦି ଡାକ୍ତରଙ୍କ ସହିତ ଆମେ ପରାମର୍ଶ କରିବା ପରେ ସେ କିଛି ସମୟ ପାଇଁ ବୋଲିକି ଚଷମା ଆମକୁ ଦେଉଛନ୍ତି ବା କିଛି ମେଡିସିନ୍ସ ଦେଉଛନ୍ତି, ସେ ଚଷମାଟା ଯେତିକି ଦିନ କୁହାହେଉଛି 5 ମାସ ବା 6 ମାସ ବା 3 ମାସ ବା 4 ମାସ, ନଚେତ ଯଦି କିଛି ମେଡିସିନ୍ ପାଉଛନ୍ତି, ମେଡିସିନ୍ ଖାଇବା ଦ୍ୱାରା ଯଦି ସେ ଚଷମା ନ ଲଗାଏ ସେଇଟା ଭଲ ହୁଅନ୍ତା। ତ ସେମିତି କିଛି ରହିଛି କି ଆମର?
0: ସେମିତି କିଛି ତ ସ୍ପେସିଫିକ୍ କହି ହୁଏନି ଟ୍ରିଟମେଣ୍ଟରେ, ଆମେ ଦୁଇ ଆଡ଼ୁ ହିଁ ପେସେଣ୍ଟକୁ ୟୁଜ୍ କରିବାକୁ କହୁ, ଚଷମା ବି ୟୁଜ୍ କର ଆଉ ମେଡିସିନ୍ଟା ବି ୟୁଜ୍ କଥା। ତା ସହିତ ପ୍ରାଇମେରିଲି ତା'ର ଡାଏଟ୍ ଠିକ୍ ରହିବାର ଅଛି, ଭିଟାମିନ୍ ଯେଉଁ ଖାଦ୍ୟ ହେଉ ସେ ପ୍ରକାର ଭାବରେ, ସେ ଯେଉଁ ଶାଗ ହେଲା, ଗ୍ରୀନ୍ ଭେଜିଟେବଲ୍ସ ହେଲା, ଆଉ ନନ୍ ଭେଜ୍ରେ ସେ ଚୁନା ମାଛ ହେଉ ଟାଇପ୍ ହେଉ କି ଯାହା କିଛି ଖାଉ, ଅଣ୍ଡା ବି ଖାଆନ୍ତୁ, ଆଉ ମୁଗ ଖାଆନ୍ତୁ, ଡାଲି ଜାତୀୟ ଖାଦ୍ୟ, ଆଉ କ୍ଷୀର ୟୁଜ୍ କରନ୍ତୁ ପିଅନ୍ତୁ ପିଲାମାନେ, ଏଇ ଟାଇପ୍ର କଲେ ହିଁ ଆଖିକୁ ଟିକେ ହିଁ ରହିବ ହେଲ୍ଦି, ଯେଉଁଟାକି ଚଷମା ଲାଗିବନି କିମ୍ବା ଅନ୍ୟ ହେଡ଼େକ୍ ହେଇକି ପ୍ରୋବ୍ଲେମ୍ କରିବନି, କହିହେବନି କି ତାକୁ ମେଣ୍ଟେନ୍ କରାଯାଏ ସେମିତି।
1: ଏମିତି କିଛି ବି ଲୋକ ଅଛନ୍ତି ବା ପିଲା ଅଛନ୍ତି ଯେଉଁଟାକି ମାନେ ଚଷମା ପିନ୍ଧିବି ବୋଲି କହିକି ମାନେ କିଛି କଲେଜ ଲେଭେଲରେ ହୁଅନ୍ତୁ ବା ସ୍କୁଲ ଲେଭେଲରେ ହୁଅନ୍ତୁ, ଯେତେବେଳେ ମୁଣ୍ଡ ବଥେଇଲା, ଆପଣ ଯେମିତି କହିଲେ ଲୋକଟେ ଲକ୍ଷଣ ଦେଖାହେଲା, ବାରମ୍ବାର ମୁଣ୍ଡ ବଥେଇଲା ବା ବାନ୍ତି ବାନ୍ତି ଲାଗିଲା ବା ଆଖି ତ ଟାଇଟ୍ ଲାଗିଲା, ସେ ଗଲା ଡକ୍ଟରଙ୍କ ପାଖକୁ, କିନ୍ତୁ ଡକ୍ଟର କହିଲେ ତମେ ମେଡିସିନ୍ରେ ଭଲ ହେଇଯାଇପାରିବ, କିନ୍ତୁ ସିଏ ଯେହେତୁ ଚଷମା ଲଗାଇବା ପାଇଁ ଇଚ୍ଛୁକ ହେଲା, ଚଷମା ବି ଡକ୍ଟର କହିଲେ ହଉ ଯଦି ଚଷମା ଲଗାଇବ ନର୍ମାଲ ଚଷମା, ଏମିତି ଧୀରେ ଧୀରେ ଚଷମା ଲଗାଇବା ପରେ ତାର ପାୱାର ଧୀରେ ଧୀରେ ଏମିତି ବଢ଼ିପାରେ କି, ବଢ଼ିଗଲା ପରେ ସେ ସାରା ଜୀବନ ବି ଏମିତି ଲଗାଇବାକୁ ବାଧ୍ୟ ହୁଏ କି? ସେତେବେଳେ ତ ସେମାନେ ଜାଣିପାରୁନାହାନ୍ତି
0: ନା। ସେମିତି ନୁହଁ, ଚଷମା ପିଲାମାନେ ପିନ୍ଧିବେ ଯଦି ଦରକାର ପଡ଼େ, ଡକ୍ଟର କହିବେ ଚଷମା ପିନ୍ଧିବେ, ଏଇଟା ନିଶ୍ଚିତ ଭାବରେ ପିନ୍ଧିବାକୁ ପଡ଼େ। ଯଦି ଚଷମା ନ ପିନ୍ଧିବେ ବୋଲେ ପାୱାରଟା ଅଭ୍ୟାସ ବଢି ବଢି ଯିବ, କାହିଁକିନା ଆଖି ଯେଉଁ ପ୍ରକାର ଆକୋମଡେସନ ନିଏ ଦେଖିବା ପାଇଁ ଫୋକସ୍ କରେ, ବହି ପଢ଼ିବା ପାଇଁ ନିଏ ଫୋକସ୍, ଦୂର ଦେଖିବା ପାଇଁ ଡିଷ୍ଟାନ୍ସ ଫୋକସ୍ କରେ, ସେ ଫୋକସ୍ ଠିକ୍ରେ ହେଇନପାରିଲେ ଲୋକ ଚଷମା ପିନ୍ଧିବାକୁ ପଡ଼େ। ନ ପିନ୍ଧିଲେ ସେ ଫୋକସ୍ କରିବାକୁ ଚେଷ୍ଟା କରିକି ଆଖିର ଯେଉଁ ଅଛି ଲେନ୍ସ, ଆଖି ଭିତରେ ନ୍ୟାଚୁରାଲ କ୍ରିଷ୍ଟାଲ ଲେନ୍ସ ଅଛି, ସେ ଲେନ୍ସଟା ମାନେ ଏକ୍ସପାନ୍ସନ୍ କଣ୍ଟ୍ରାକ୍ସନ୍ ଏସବୁ ହେଉଛି, ତେଣୁକି ସେଇ ଲେନ୍ସ ଯେଉଁ ତାର ଯେଉଁ ମସଲ ଚାରିପଟେ ଅଛି ଆଖିର ଆନାଟୋମିକାଲ ଯେଉଁ କଥା କହନ୍ତି, ଏତେ ଲୋକ ଦେଖ ବୁଝିବେନି, କିନ୍ତୁ ସେଇଗୁଡ଼ା ଉପରେ ପ୍ରେସର ପଡ଼େ, ବାରବାର ଆଖି ଷ୍ଟ୍ରେନ୍ ପଡ଼େ, ଆଉ ଚଷମାଟା ବେଶୀ ପାୱାର ବଢ଼ିଯାଏ ସେତେବେଳେ। ସେଥିପାଇଁ ଚଷମା ଯଦି ଦରକାର ପଡ଼ୁଛି ଯେ ଯେଉଁ ଷ୍ଟେଜ୍ରେ ଦେଖେଇଲେ, କେତେ ଲୋକ ଅଛନ୍ତି ଚଷମା ମୋଟେ ପିନ୍ଧିବେନି, ଆଭଏଡ୍ କରିବେ, ଟ୍ରାଏ କରିବେ, ମ୍ୟାନେଜ୍ କରିବେ, ମ୍ୟାନେଜ୍ କଲାବେଳକୁ ପାୱାର ଲାଗିଯାଉଥିବ -3, -4, -6 ପାୱାର ଲାଗିଯାଉଥିବ, ସେମାନେ ଷ୍ଟାର୍ଟିଂ ପାୱାର ହେବ, କାରଣ ତା କାରଣ ହେଉଛି ସେ ଷ୍ଟାର୍ଟିଂରୁ ଡକ୍ଟରଙ୍କୁ ନ ଦେଖିବା ଦ୍ୱାରା ନିଜେ ନିଜେ ଆଭଏଡ୍ କରୁଥିବେ ଚଷମା ପିନ୍ଧିବେ, ସେମିତି ଚଳେଇଦେବେ, ନହେଲେ ସାଙ୍ଗସାଥି କହିବେ ଚଷମା ପିନ୍ଧିଲା, ଚଷମା ପିନ୍ଧିଲା, ଡରେଇବେ କି ଚଳେଇବେ କି ନିଜର ଭଲ ଲାଗିବନି, ଡିସକମ୍ଫର୍ଟ ଲାଗିବ, ସେଇଟା କରିବା କଥା ନୁହଁ। ଯଦି ଆଖିର କୌଣସି ପ୍ରକାର ହେଡ଼େକ୍ ହେଲା, ଆଖି ଲାଲ ହେଲା, ଆଖିରୁ ପାଣି ନିରର ବାହାରିଲା, ଏଇ ଲକ୍ଷଣ ଦେଖାଯାଉଛି ବୋଲି ସାଙ୍ଗସାଥି ଡକ୍ଟରଙ୍କୁ ପରାମର୍ଶ କରିଦିଅନ୍ତୁ।
1: ଆଉ ଗୋଟେ କଲ୍ ଆସିଯାଇଛି ଆମର, ନମସ୍କାର ଆଜ୍ଞା, ହ୍ୟାଲୋ ଡକ୍ଟର, କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ, ଆପଣଙ୍କର ପ୍ରଶ୍ନ କ'ଣ ଅଛି? ଆମ ଆଗରେ ଡାକ୍ତର ବସିଛନ୍ତି, ଡକ୍ଟର ସୁଶାନ୍ତ ବେହେରା, ଆଇ ସ୍ପେଶାଲିଷ୍ଟ, ତାଙ୍କୁ ଆପଣ ପ୍ରଶ୍ନ ପଚାରି ପାରନ୍ତି।
2: ସାର୍ ନମସ୍କାର।
0: ନମସ୍କାର
2: ସାର୍। ନମସ୍କାର।
0: ନମସ୍କାର, କୁହନ୍ତୁ।
2: ସାର୍, ସେ ଛୁଆମାନଙ୍କୁ ଯେତେବେଳେ ଆଖିର ପ୍ରୋବ୍ଲେମ୍ ଥାଏ ଆମେ ଡକ୍ଟର ପାଖକୁ ନେଲାବେଳେ ଟିକେ ଡେରି ହେଇଯାଇଥାଉଛି କି କ'ଣ ଆମେ ଜାଣିପାରୁ, ଯେତେବେଳେ ଚଷମା ଦେବା ପାଇଁ ବୋଲିକି ପରାମର୍ଶ ଦେଇଥାଉଛନ୍ତି, କିନ୍ତୁ ଆମେ କ'ଣ କିଛି ଲକ୍ଷଣ ଦେଖାଇଲେ ଆମେ ତା ପୂର୍ବରୁ ଆମେ ଡକ୍ଟର ପାଖକୁ ନେଲେ ଚଷମାର ଯେମିତି ଆବଶ୍ୟକ ନ ପଡ଼ିବ ତା ବିଷୟରେ କିଛି କହିବେ?
0: ଆକ୍ଚୁଆଲି ପିଲାମାନେ ଯେତେବେଳେ କ୍ଲାସ୍ରେ ସ୍କୁଲକୁ ଯାଆନ୍ତି, ବସନ୍ତି, କ୍ଲାସ୍ରେ ବସିଲା ବେଳେ ତାଙ୍କୁ ଦିଶୁନଥିବ, ବ୍ଲାକ୍ବୋର୍ଡ଼ ବ୍ଲାକ୍ବୋର୍ଡ଼ ଦିଶୁନଥିବ କିମ୍ବା ଦୂରକୁ ଦିଶୁନଥିବ, ସେତେବେଳେ ପିଲା ଆପଣମାନେ କହିବେ ଯେ ଆମକୁ ଭଲ ଦେଖାଯାଉନି, ମୁଣ୍ଡ ବଥା ହେଉଛି କ'ଣ କହିବେ, ତେଣୁ ଯେତେବେଳେ ପିଲା କହୁଥିବ ଯେ ମୁଣ୍ଡ ବଥା ହେଉଛି, ଆଖି ମାଡ଼ି ମାଡ଼ି ଯାଉଛି, ଶୁଳରେ ବସିଲେ ଭଲ ଦେଖାଯାଉନି, ସେତେବେଳେ ଆପଣ ଜାଣିବେ ଯେ ପିଲାଟା କ'ଣ ଗୋଟେ ଅସୁବିଧା ଆଖି ଆଖି ଦେଖିବାକୁ ପଡ଼ିବ। ହେଲେ ଏ କ୍ଷେତ୍ରରେ ଆପଣ ପିଲାକୁ ଆପଣ ସେତେବେଳେ କହୁଥିବେ ଠିକ୍ ସମୟରେ ସେ ଶୋଇବ, ଠିକ୍ ସମୟରେ ଶୋଇବ, ମାନେ ଅନ୍ତତଃ 7 ଘଣ୍ଟା 8 ଘଣ୍ଟା ପିଲାମାନେ 8 ଘଣ୍ଟା ଖଣ୍ଡେ ଶୋଇବା ଉଚିତ, ଠିକ୍ ସମୟରେ ରେଷ୍ଟ ନେବ,

0: ଚାହୁଁଛନ୍ତି ଏଇ ଯୋଉ ଆପଣ କହିଲେ ଯେମିତି ମିଲିଟାରୀ ଲାଇନ୍ ଯିବା କିମ୍ବା ନେଭି ଯିବା କିମ୍ବା କୌଣସି କ୍ଷେତ୍ରରେ ପାରଙ୍ଗମତା ଅର୍ଜନ କରିବା ପାଇଁ ହେଲେ ଆଖିକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି। ତ ଆଖିର ପାୱାର ଯଦି ମନେକର ଗୋଟେ ପିଲାର ବଢ଼ିଯାଇଛି ତ ତାକୁ କେମିତି ଆମେ 6x6 କରିପାରିବା କି?
1: ହଁ, ହେଇପାରିବ। ଆଜିକାଲି ତାର ସବୁ ମେସିନାରୀ ଅପରେସନ୍ ହେଇଗଲାଣି, ଆରମ୍ଭ ହେଇଛି, ଯେଉଁଟାକି ଜଣାପଡ଼ିନି ଅପରେସନ୍ ହେଇଛି ବୋଲିକିରି, ତା ନାଁ ହେଲା କେରାଟୋପ୍ଲାଷ୍ଟି କରାଯାଏ। ତେଣୁ ସେଗୁଡ଼ାକ ହେଉଛି ଲାସିକ ଅପରେସନ୍। କ୍ଲାସିକ ଅପରେସନ୍ ଯେଉଁ କରାହେଉଛି ସେଇଟା ହେଉଛି ଗୋଟେ ପ୍ରକାର ମେସିନାରୀ ଅପରେସନ୍। ୟଙ୍ଗ ପିଲାମାନେ, ପୁଅ କି ଝିଅ ହେଉ, ସେମାନେ ଚାହାନ୍ତି ଚଷମା ପିନ୍ଧିବୁନି, ଗୁଡ୍ ବାଇ ଟୁ ଗ୍ଲାସ୍ ଯେଉଁ କହନ୍ତି କରିବା କହିଲେ, କ୍ଲାସିକ ସର୍ଜରୀ କରାଯାଉଛି, ହେଉଛି, ଆଜିକାଲି ସକ୍ସେସଫୁଲ ହେଉଛି। ସେଟା କଲା ପରେ ମଧ୍ୟ ଲୋକ ମିଲିଟାରୀ ହେଉ, ନାବାଲ ହେଉ, ଯୁଆଡ଼େ ଯିବା ଜବ୍ ବି ଯାଇପାରିବେ, ଶିଶୁ ହେଇପାରିବ,
0: ନିଶ୍ଚିତ ଭାବରେ ହେଇପାରିବ। ତ ବହୁତ ମାନେ ବଢ଼ିଆ ଗୋଟେ ସୁଯୋଗ ଆସିଛି, ଅତ୍ୟାଧୁନିକ ପ୍ରଣାଳୀରେ ଆମର ଯେଉଁ ଲାସିକ ଅପରେସନ୍ କରାଯାଇପାରୁଛି, ଯେଉଁ କୌଣସି ପିଲା ମଧ୍ୟ ଯଦି ଚାହିଁବେ ତାଙ୍କର ପାୱାରକୁ ମାନେ ନର୍ମାଲ କରିବା ପାଇଁ ବା କୌଣସି କ୍ଷେତ୍ରକୁ ଯଦି ଆଖି ଯୋଗୁଁ ଆଖିର ପାୱାର ଯୋଗୁଁ ଯଦି ଯାଇପାରୁନାହାନ୍ତି ତାହେଲେ ନିଶ୍ଚିତ ଭାବରେ ଡାକ୍ତରଙ୍କ ସହିତ ପରାମର୍ଶ କରିକି କିଛି ନା କିଛି ଯଦି ଉପାୟ ଖୋଜିବେ, ଅବଲମ୍ବନ କରିବେ ବା ଅପରେସନ୍ ଯାହା ଡାକ୍ତର ପରାମର୍ଶ ଦେବେ ସେହି ଅନୁସାରେ ଯଦି ଆପଣ କଥାବାର୍ତ୍ତା କରିବେ ତାହେଲେ ନିଶ୍ଚିତ ଭାବରେ ଆପଣମାନେ ନିଜର କର୍ମକ୍ଷେତ୍ରକୁ ଯେଉଁ ଚଏସ୍ କରିଛନ୍ତି ସେ କର୍ମକ୍ଷେତ୍ରରେ ମଧ୍ୟ ଯୋଗ ଦେଇପାରିବେ। ଆଉ ଗୋଟେ କଲ୍ ଆସିଯାଇଛି ଆମର ଶ୍ରୋତା ବନ୍ଧୁମାନଙ୍କର। ହ୍ୟାଲୋ, ନମସ୍କାର, ହ୍ୟାଲୋ ଡକ୍ଟର, କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ।
2: ମ୍ୟାଡ଼ାମ, ମୋର ଗୋଟେ ଛୋଟିଆ ପ୍ରଶ୍ନ ଥିଲା।
0: ଆଜ୍ଞା।
2: ମୋ ଛୁଆ ବହୁତ ଛୋଟ ଅଛି ତ ମୁଁ ଜାଣିବା ପାଇଁ ଚାହୁଁଛି ଯେ କିଏ କହିପାରିବନି ନା, ତ ଏମିତି କଣ ଆମେ ଲକ୍ଷଣ ଦେଖିଲେ ଆମେ ଡକ୍ଟରଙ୍କ ପାଖକୁ ନେଇପାରିବି, ତା ଆଖିରେ ଚଷମା ଲାଗିଛି ଜାଣିପାରିବି?
0: ଆମ ଗହଣରେ ଅଛନ୍ତି ଡକ୍ଟର, ସିନିୟର ଆଇ ସ୍ପେଶାଲିଷ୍ଟ ଡକ୍ଟର ସୁଶାନ୍ତ କୁମାର ବେହେରା, ସେ ଆପଣଙ୍କୁ ପରାମର୍ଶ ଦେବେ।
1: ମ୍ୟାଡ଼ାମ, ମୁଁ ଆପଣଙ୍କର ପ୍ରଶ୍ନ ତ ଜାଣିଲି, ଶୁଣିଲି। ଆପଣ ଯେଉଁ କହୁଛନ୍ତି ଛୋଟ ପିଲାଟି ହେଲା, ସେ କିଛି କହିପାରିବନି, ଆପଣଙ୍କୁ ଦେଖନ୍ତୁ ପିଲା ତ କହିପାରୁନି, ଆପଣ ଆଖି ବିଷୟରେ ଜାଣିବାକୁ ଚାହୁଁଛନ୍ତି ପିଲାର ଆଖି କଣ ହେଇ କ'ଣ ହେଇପାରେ, ତାକୁ ବିଶେଷ କରି ଡକ୍ଟରଙ୍କ ପରାମର୍ଶ କରିବା, ଆଖି ଡକ୍ଟରଙ୍କ ପରାମର୍ଶ କରିବା ନିହାତି ଦରକାର। ଯଦି ଆପଣ ଚାହାନ୍ତି, ମନରେ ସନ୍ଦେହ ଆସୁଛି, ପିଲା ଆଖିରେ ଯଦି ବେଶୀ ଅନର୍ବର୍ତ୍ତ ଲୁହ ବାହାରୁଥିବ, କି ଆଖିରେ ପିଲା ଯଦି ଆଖି ଲାଲ ହେଇଯାଉଥିବ, ପିଲା ଆଖି ଲାଲ ହେଇକି ଆଖି ମନ୍ଥୁଥିବ, ତ ଜାଣିବେ ଯେ ପିଲାଟା କ'ଣ ଗୋଟେ ଆଖିରେ ପ୍ରୋବ୍ଲେମ୍ ହେଉଛି, ଆଖି ମଳୁଛି, ମନ୍ଥୁଛି, ଏବଂ ଆଖି ଲାଲ ହେଉଛି, ଆଖିରୁ ପାଣି ବାହାରୁଛି, ଆଖି ସଦାବେଳେ ମିଲ କରୁଥିବ, ବ୍ଲେଫାରାଇଟିସ୍ ତାକୁ କହନ୍ତି, ବ୍ଲିଙ୍କିଂ, ତେଣୁ ବେଶୀ ବ୍ଲିଙ୍କିଂ କରୁଥିବ, ଏଗୁଡ଼ାକ ହେଲା ମାନେ ଜାଣିବେ ଯେ ପିଲାର ଆଖି ବୋଧେ କିଛି ପ୍ରୋବ୍ଲେମ୍ ହେଉଛି, ସେଥିରେ ଆଖି ଡକ୍ଟର ଦେଖା କରୁ। ନା, କିଛି ଅସୁବିଧା ନୁହଁ, କିନ୍ତୁ କ'ଣ ହୁଏ, ଆମେ ଯଦି ପିଲା ଯିଏ କିଛି ନ କହିପାରିବ, ତାର ଆଖିରେ ଆମେ ଗୋଟେ ଡ୍ରପ୍ ପକେଇକି, ଆଟ୍ରୋପିନ୍ ଡ୍ରପ୍ ପକେଇ ଆଖି ଡାଇଲେଟ୍ କରିବୁ, ଡାଇଲେଟ୍ କରିକି ଆଖିର ଭିତର ରେଟିନା ପରଦକୁ ଆମେ ଚେକଅପ୍ କରିବୁ, ଚେକଅପ୍ ହେଲା ପରେ ଜଣାପଡ଼ିବ, ସେ ନ କହିଲେ ବି ଜଣାପଡ଼ିବ ଆଖି କ'ଣ ଖରାପ ହେଇଛି ନହିଛି। ତା ବାଦ ଅନ୍ୟାନ୍ୟ ଜିନିଷ ଅଛି, ମାନେ ଭିଜୁଆଲି ଇମ୍ପୋର୍ଟ ରେସ୍ପନ୍ସ ଅଛି, ଯେଉଁଟାକି ମେସିନ୍ ଲଗେଇଲେ ଯେଉଁଟାକି ଆଖି ଭିତରର ସ୍ପାଇକ୍ ହେଇକି ବାହାରିବ ଯେ କେଉଁ ପ୍ରଶ୍ନଟା କ'ଣ ଖରାପ ଅଛି ନ ଅଛି, ସେଟା ଅତି ମାଇନ୍ୟୁଟ୍ ଭାବରେ ଜଣାପଡ଼ିଛି ସବୁ। ସେ ମେସିନ୍ ଯଦି ଆମର ଏଠି ହଠାତ୍ ମିଳେନି, ସେ ମେସିନ୍ ଭେରି ବଡ଼ ବଡ଼ ଏରିଆ ଛୁଟିମାନଙ୍କରେ ଥାଏ, ଭିଜୁଆଲି ଇମ୍ପୋର୍ଟ ରେସ୍ପନ୍ସ ବୋଲି ଭିଜୁଆଲି ଇମ୍ପୋର୍ଟ ରେସ୍ପନ୍ସ, ଯେଉଁଟା କୁହନ୍ତି ଆଖିରେ ଲଗେଇଲେ ସେ ଅଟୋମେଟିକ୍ ବାହାରିବ ଆଖିର କଣ୍ଡିସନ୍, ମାନେ ନର୍ଭ ସେଟା ଠିକ୍ ଅଛି ନେବା ପାଇଁ,
0: ଆପଣ ସାର୍ କହିଲେ ବ୍ଲିଙ୍କିଂ କରୁଛି ନା ନାହିଁ, ଆଖିରୁ ଯଦି ପାଣି ବାହାରୁଛି, ଅନବରତ ବା ଆଖି ଲାଲ ହେଉଛି, ତାହେଲେ ତୁରନ୍ତ ଯାଇକି ଯଦି ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତି ତାହେଲେ ଏବେଠାରୁ ହିଁ ଯଦି ଆମେ ଯତ୍ନ ନେବା

0: ପାଖକୁ ଦିଶୁଛି, ଦୂରକୁ ଦିଶୁଛି, ଯେଉଁ କହୁଛି ଯାହା କିଛି ସେଟା ଆମେ ଗୋଟେ ମାଇ ପିଆ, ଗୋଟେ ହାଇପରମେଟ୍ରିକ୍ ପିଆ, ଏଇ ଟାଇପ୍ର ଦୂରଦୃଷ୍ଟି ଅସୁବିଧା, ସମୀପ ଦୃଷ୍ଟି ଅସୁବିଧା ଏମିତି ପିଲାଙ୍କ ରହେ। ତେଣୁ କରି କମ୍ ପିଲା ତ ସ୍କୁଲ ପାଇଁ ପିଲା ବୁକ୍ସ ପ୍ରପର୍ଟି ତାକୁ ପ୍ରୋବ୍ଲେମ୍ ଅବଶ୍ୟ ହେଉଥିବ, ମାଇନସ୍ ଗ୍ଲାସ୍ ଲାଗିବ ଯେଉଁଟା କହନ୍ତି ଦୂରଦୃଷ୍ଟି ପ୍ରୋବ୍ଲେମ୍, ସେ କ୍ଷେତ୍ରରେ ତାକୁ ଟିକେ ମାନେ କମ୍ପ୍ୟୁଟର ଚେକଅପ୍ କଲେ, ବିଶେଷ କରି ହେଲା ଯେକୌଣସି ପରୀକ୍ଷା ହେଉ, ଆଇ ସ୍ପେଶାଲ ପରୀକ୍ଷା କରିବେ, ଚେକଅପ୍ କଲା ପରେ।
1: ମ୍ୟାଡ଼ାମ ମ୍ୟାଡ଼ାମ ମୁଁ ଆଖି ଟେଷ୍ଟ କରିଛି, ଚଷମା ଲାଗୁଛି, ଚଷମା ଲଗେଇଛି, ହେଲେ କେତେ ଦିନ ଭିଟାମିନ ଖାଇଲେ ସେ ଚଷମା ପାପା ତ କମିଯିବ ନା କଣ?
0: କାହାର ଆପଣଙ୍କର?
1: ନାଇଁ ଝିଅର, ଯୋଉ 8 ବର୍ଷ ଝିଅ ଡେଟ୍ କରିକିରି ଚଷମା ଲଗଉଛି ଏବେ।
0: ପାୱାର କେତେ ଥିବ? ଲାଗେ କମ୍ ପାୱାର ଥିଲେ କମିଯିବାର ସମ୍ଭାବନା ଅଛି, ତଥାପି ପିଲା 12 ବର୍ଷ ଏଜ୍ ର ତଳକୁ ପିଲାମାନଙ୍କୁ ଆମେ ଗୋଟେ ଡ୍ରପ୍ ଦଉଛୁ ମାଇ ଆଟ୍ରୁ ଆଇ ଡ୍ରପ୍, ସେଇ ଡ୍ରପ୍ଟା କମର୍ସିଆଲ ମିଳେ, ସେ ଡ୍ରପ୍ଟା କମ୍ପିଟିସନ ସିନ୍ଧୁ ଅନ୍ୟ କମ୍ପାନୀ କରିଛନ୍ତି ଗୋଟେ ତମର କେତେ, ସେଟା ଆମେ କହୁଛେ ମାଇ ଆଟ୍ରୁ ଆଇ ଡ୍ରପ୍ଟା ପିଲାଟି ପକାଉ, ସେଟା ରାତିକୁ ଥରେ ପକାଉ, 3 ମାସ ଖଣ୍ଡେ ପକାଉ ଥାଉ ମାଇ ଆଟ୍ରୁ ଆଇ ଡ୍ରପ୍। ହଁ, ତା ବାଦେ ପିଲା ସାଧାରଣ ପ୍ରୋଟିନ୍ଜାତ ଖାଦ୍ୟ ଶାଗ ହଉ ଆଉ ଡାଲି ଜାତୀୟ ଖାଦ୍ୟ ଡାଲି ଖାଉ, ଶାଗ ଖାଉ, ପରିବାପତ୍ର ସବୁ ଖାଆନ୍ତୁ, କ୍ଷୀର ଟିକେ କେମିତି ପିଅନ୍ତୁ ଗାଈ କ୍ଷୀରକୁ ଯାହା ହେଲେ ସନ୍ଧ୍ୟାବେଳା, ଆଉ ଚୁନା ଚୁନା ଛୋଟ ଛୋଟ ମାଛ କେତେବେଳେ କିନ୍ତୁ ନନ୍ ଭେଜ୍ ଖାଉଛୁ ବୋଲେ ଖାଉ,
1: ଆମିଷ ତ ଖାଉନି, ଆଉ ଖାଲି ପନିପରିବା।
0: ହଁ ହଁ, ପନିପରିବା ସବୁ ଖାଆନ୍ତୁ, ଡାଲି ଖାଆନ୍ତୁ, କ୍ଷୀର ଟିକେ ପିଅନ୍ତୁ, ଏକ୍ସରସାଇଜ କରନ୍ତୁ, ଖେଳାବେଳି କରୁ, ପଢାପଢି କରୁ, ଆଉ ବଢିଆ କଥା ଯେମିତି ପଢିଆ କଥା ପିଲା ପଢୁ, ନର୍ମାଲ ଲାଇଫ୍ରେ ପିଲା ପଢାପଢି କରୁ, ଠିକ୍ ସମୟରେ ନିଦ୍ରା ଯାଉ, ମୋବାଇଲ ନ ଦେଖୁ, ମୋବାଇଲ ଗୁଡ଼ାକ ନର୍ମାଲି ତାକୁ ଦରକାର ପଡ଼େନି, ପିଲା ନହେଲେ ଅଝଟା ହେବେ, ତେଣୁ ମୋବାଇଲ ତାକୁ ଧୀରେ ଧୀରେ ମୋବାଇଲରେ ତାକୁ ଦେଖା କରିବା ଦିଅନ୍ତୁନି, ଟିଭି ଏଣେତେଣେ ନ ଦେଖୁ, ଏତିକି ଇଲେକ୍ଟ୍ରୋନିକ୍ ମିଡ଼ିଆ ଆଖି ଏକ୍ସପୋଜର ନହେଲେ ନିଶ୍ଚିତ ଭାବରେ ତା ପାୱାରଟା ଯେତିକି ଅଛି ନିଶ୍ଚୟ କମିବ। ହଁ କମିବ।
2: ରହିଲୁ ମ୍ୟାଡ଼ାମ, ନମସ୍କାର। ଏଇଟା ରହିଲା ଆମର ଯେଉଁ ଇଲେକ୍ଟ୍ରୋନିକ୍ ମିଡ଼ିଆ ବାହାରିଛି, ମାନେ ସବୁ ପିଲାମାନଙ୍କର ବା ମା ବାପା ମାନଙ୍କର ମୁଣ୍ଡ ବଥାର କାରଣ ହେଉଛି
0: ନିଶ୍ଚିତ ଭାବରେ ତା ପାୱାରଟା ଯେତିକି ଅଛି ନିଶ୍ଚୟ କମିବ। ହଁ କମିବ।
2: ରହିଲୁ ମ୍ୟାଡ଼ାମ, ନମସ୍କାର। ଏଇଟା ରହିଲା ଆମର ଯେଉଁ ଇଲେକ୍ଟ୍ରୋନିକ୍ ମିଡ଼ିଆ ବାହାରିଛି, ମାନେ ସବୁ ପିଲାମାନଙ୍କର ବା ମା ବାପା ମାନଙ୍କର ମୁଣ୍ଡ ବଥାର କାରଣ ହେଉଛି

ରହିଛି ଦେଖିବାରେ, ହେଲେ ବି ସେ ମ୍ୟାନେଜ୍ କରି ନେବ ସେଇ ପୁରୁଣା ଚଷମାରେ। ଯେତେବେଳେ ସେଇ ଚଷମାଟା ସିକ୍ସ ବାଇ ନ ହେଇକି ସିକ୍ସ ବାଇ ନାଇନ୍ କି ସିକ୍ସ ବାଇ ଟୁଏଲ୍ଭରେ ତିନି ଲାଇନ୍ ଖସିକିରି ଲୋରେ ଦିଶୁଛି, ସେଟା ଯଦି ଆହୁରି ଆଗକୁ ଏଗେନ୍ ଏଗେନ୍ ଖସିଗଲା ପଛକୁ ସିକ୍ସ ବାଇ ଏଇଟିନ୍ ସିକ୍ସ ବାଇ ଟ୍ୱେଣ୍ଟି ଫୋର୍ ଏସବୁ କମି କମି ଯାଉଛି ଆଡ଼କୁ ଆଗକୁ ଆଗକୁ, ସେତେବେଳକୁ ସେ ନିଶ୍ଚିତ ଡିଫରେନ୍ସ ଫିଲ୍ କରିବ, ହେଡ଼େକ୍ ହେବ, ଆଖିରୁ ପାଣି ବାହାରିବ। ସେ ଚଷମାକୁ ପିନ୍ଧିଲା ମାନେ ମୁଣ୍ଡ ବଥା ହେବ, ଚଷମା ବରଂ ନ ପିନ୍ଧିଲେ ଭଲ ଲାଗିବ, ଚଷମା ପିନ୍ଧିଲେ ମୁଣ୍ଡ ବଥା ହେବ। ଏଥିରେ ଆଖିର ଯତ୍ନ ନେବାଟା ତ ସ୍ୱାଭାବିକ ସମସ୍ତଙ୍କର ପ୍ରାଧାନ୍ୟ ଯୋଗାଇବା ଉଚିତ, ସେଥିପାଇଁ ନିୟମିତ ଭାବରେ ସକାଳୁ ଉଠିଲେ ଆଖିକୁ ଭଲ ଭାବରେ ଥଣ୍ଡା ପାଣିରେ ଆଖିକୁ ୱାଶ୍ କରିବେ, ଧୋଇବେ, ଟିକିଏ ଦୂରକୁ ଦେଖିବେ ପନ୍ଦର କୋଡ଼ିଏ ସେକେଣ୍ଡ ଦେଖିଲା ଭଳିଆ, ତାପରେ ସାଧାରଣ ଭାବରେ ନର୍ମାଲ ଭାବରେ ଆଖିକୁ ଯତ୍ନ ନେଲା ଭଳିଆ ଆଖିକୁ ସଫା ରଖିକିରି ରଖିବେ, ଏବଂ ସାଧାରଣ ଖାଦ୍ୟ ଯେମିତି ଖାଇବା କଥା ନର୍ମାଲ ଖାଦ୍ୟ ଘରେ ଯେମିତି ଖାଆନ୍ତୁ, ତା ସହିତ ଭିଟାମିନ ଯୁକ୍ତ ଖାଦ୍ୟ ଅର୍ଥାତ ଭିଟାମିନ ଯୁକ୍ତ ଖାଦ୍ୟର ଜାଣିପାରିବାନି। ଖାଇବା କଥା ହେଉଛି ଗ୍ରୀନ୍ ଲିଫ୍ ଭେଜିଟେବଲ୍ସ, ଶାଗ ଶାଗ ଜାତୀୟ ଖାଦ୍ୟ, ଛୁଇଁ ଏବଂ ମୁଗ ଏବଂ ଡାଲି, ଆଉ ନନ୍ଭେଜ୍ ହେଲେ ମାଛ ମାଛ ଯାହା ଖାଇବା ଖାଆନ୍ତୁ, କ୍ଷୀର ଟିକେ ୟୁଜ୍ କରନ୍ତୁ, ଆଖିରେ ଏକ୍ସରସାଇଜ୍ ବି କରନ୍ତୁ, ମାନେ ଦୋକୁ ଦେଖିବେ, ପାଖକୁ ଦେଖିବେ, ରାଇଟ୍କୁ ସାଇଡ଼୍, ଲେଫ୍ଟ ସାଇଡ଼୍, ଅପର ସାଇଡ଼୍, ଡାଉନ୍ ସାଇଡ଼୍, ଏମିତି ଆଖିରେ ଏକ୍ସରସାଇଜ୍।

ରାହତ ଇନ୍ଦୋରୀଙ୍କ ରଚନା ଅନୁମଲ୍ଲିକଙ୍କ ସଙ୍ଗୀତ କଥାଚିତ୍ର ପରି ପ୍ରୟୀ ଗୀତ କଣ୍ଠ ଦେଇଥିଲେ ସଞ୍ଜୀବନୀ ଏବଂ କୁମାର ଶାନୁ।

ମମତ ନିଜାମଙ୍କ ରଚନା, ଅମରେନ୍ଦ୍ର ମହାନ୍ତିଙ୍କ ସଙ୍ଗୀତ, କଥାଚିତ୍ର ସୁନା ପଞ୍ଜୁରୀର ଗୀତ ଗାଇଥିଲେ କବିତା କୃଷ୍ଣମୂର୍ତ୍ତି ଏବଂ ସୋନୁ ନିଗମ।

ଗହଳି ଭିତରେ ବି ଭଲ ଲାଗୁଛି, ପାଟି ତୁଳ ବି ଭାରି ଭଲ ଲାଗୁଛି, ଦୁର୍ଘଟଣାର ବି ଆଶଙ୍କା ନାହିଁ, ତେବେ କିଏ କହିପାରେ ଆକ୍ସିଡେଣ୍ଟ ଯେକୌଣସି ମୁହୂର୍ତ୍ତରେ ହେଇପାରେ। ସେ ପାଖରେ ବସ୍, ଏ ପାଖରେ ଟ୍ରାମ୍, ଟ୍ରାମ୍ରେ ଗଲେ 5 ଟଙ୍କା ଖର୍ଚ୍ଚ ହବ, ଆଉ ଚାଲି ଚାଲି ଗଲେ ପାନ ଦୋକାନରୁ ପାନ କିଣି। ଆଉ ଗୋଟେ କଥା, ଯଦି ବସ୍ରେ କଣ୍ଡକ୍ଟରକୁ ଠୁକି ଦେଇପାରନ୍ତି ତେବେ ମାଗଣାରେ ସେଣ୍ଟ୍ରାଲ ବୁଲି ଆସନ୍ତି, ଫେରିଲା ବେଳକୁ ଟିକେଟ୍ ଟାଏ କରି ତିରୁବଲି କିଣି ଘରକୁ ବୁଲି ଚାଲିଯାଆନ୍ତି। ଆଉ ସବୁଠେ ମଜା କଥା ହେଲା, ନିଷ୍ଠାର ସହିତ ଟିକେଟ୍ କାଟି ଯୁଆଡ଼େ ଯିବ ଭୋକ ଶୋଷରୁ ରହିବ, ଆଉ ଯଦି ବିନା ଟିକେଟ୍ରେ ଯିବ ତେବେ ଚା ପାନ କଫି ମିଳିଯିବ। ଧନ୍ୟ ଭଗବାନ।

0: ଆଚ୍ଛା ମୁଁ ତିରୁବଲିକେଣି ବସ୍ରେ ଯିବି ନା ଆରାମରେ?
1: ଓହୋ, କହିଲି ପରା ଯେକୌଣସିଥିରେ ଯାଇ ହବ। ଆଚ୍ଛା ଇଏ କଫି ପିଇବେ ନା ପାନ ଖାଇବେ?
0: ଦୁଇଟା ଯାକ
1: ବଢ଼ିଆ ହେଲା। ମୁଁ ମୁଁ ହେଲି ଶ୍ରୀଯୁକ୍ତ ମେଲଗରମ ରାମସ୍ୱାମୀ ପିଲ୍ଲେଙ୍କ ଏକମାତ୍ର ପୁତ୍ର।
0: ଆଚ୍ଛା ଆଚ୍ଛା ସାହେବ, ଭାରି ଶୋଷ ଲାଗୁଛି, ଏଠି କୋଉଠି ପାଣି ମିଳିବ?
1: ନିଶ୍ଚୟ ମିଳିବ, ନିଶ୍ଚୟ ମିଳିବ। ଗୋଟାଏ ଭଲ ହୋଟେଲରେ କଫି ପିଇ ବିଲ୍ଟା ୟାରି ମୁଣ୍ଡରେ ଲଦିଦେଲେ କେମିତି ହୁଅନ୍ତା? ଆସନ୍ତୁ ଆସନ୍ତୁ ଆସନ୍ତୁ, ଆପଣଙ୍କୁ ଆଗେ ପାଣି ପିଇବାକୁ ଦିଏ। ଇଏ ରାସ୍ତା ସେପଟକୁ ଯିବା,
0: କୋଉ ହୋଟେଲ ଯିବା? ଇଏ ଟାଇମ ଅଛି ତ?
1: ଟାଇମ ତ ଆଜ୍ଞା ବହୁତ ଅଛି, ହେଲେ ପଇସା ନାହିଁ। କୋଉ ହୋଟେଲ ଯିବା?
0: ନା ନାଇଁ, ଯୋଉ ହୋଟେଲ ଭଲ ମାନେ ଖୁବ ଭଲ ହେଇଯିବ, ମାନେ ଧରିତ୍ରୀ ଭଳି ଭଲ।
1: ଧରିତ୍ରୀ ଭଳି ଭଲ କୋଉଠୁ ଆଇଛି? ନିଜେ ବହୁତ ବଡ ଲୋକ ଭଳିଆ ଜଣା ପଡୁଛି।
0: ଆସନ୍ତୁ ଆସନ୍ତୁ, ଭଲ ଭଲ ଭଲ ଭଲ, ଏ ପାଖରେ ଗୋଟେ ବଢିଆ ରେଷ୍ଟୁରାଣ୍ଟ ଅଛି, ଆସନ୍ତୁ। ଚାଲ ଚାଲ ଚାଲ ଚାଲ।
1: ଧନ୍ୟରେ କନ୍ଦସ୍ୱାମୀ ପିଲ୍ଲେଇ, ଆଜି ବେଶ ବୁଦ୍ଧି ଶିଖିଲୁ।
0: ଇଏ କଣ ଭାବୁଛ? ମୁଁ ପୁରା ସାଙ୍ଗରେ ଅଛି, ଏ କପିଟା ମୋ ତରଫରୁ।
2: ଗୁଡ୍ ଡେ ସାର୍, ମେନୁ ଆଣିବି?
0: ନା ନା, ଇଏ ପାନୀୟ କଣ ଅଛି? କେବଳ ପାଣି ବ୍ୟତୀତ, କାରଣ ପାଣି ତ ତମେ ସାଙ୍ଗରେ ନେଇ ଆସିଛ।
2: ଆଜ୍ଞା, ଆମର ଏଠି କେବଳ କୋଲ୍ଡ ଡ୍ରିଙ୍କ, ମସଲା ଚା ଆଉ ବ୍ଲାକ୍ କଫି।
1: ଶୁଣ ଶୁଣ, ଦି କପ୍ କଫି ନେଇ ଆସ, ବୁଝିଲ? ଗରମ ଆଉ ଷ୍ଟ୍ରଙ୍ଗ କରିକି ଆଣିବ।
2: ଆଜ୍ଞା ଆଣୁଛି। ଆଜ୍ଞା,
0: ବାହ, ହୋଟେଲଟି ଅବଶ୍ୟ ଖୁବ ସୁନ୍ଦର ହେଇଛି, ଉଚ୍ଚ, ଅନେକ ମହଲା, ଖୁବ ଉଜ୍ଜଳ।
1: ଇଏ ମନ୍ଦିର ତୋଳିବା ଭଳି ସହଜ କାମ ନୁହେଁ ଆଜ୍ଞା। ହୋଟେଲ ମାଲିକ ମାନେ ହେଉଛନ୍ତି ବିଳାସ ଉଦ୍ୟୋଗ ଅର୍ଥାତ୍ ଲକ୍ଜରୀ ଇଣ୍ଡଷ୍ଟ୍ରିର ମୁଖ୍ୟ।
0: ଇଏ ମନ୍ଦିର ତୋଳିବା ସହଜ
1: ମାନେ ଏକ ପ୍ରକାର ତ ତିଆରି ହବ, ବିଶେଷ ଡିଜାଇନର ଆବଶ୍ୟକତା ନାହିଁ।
0: ଆଚ୍ଛା, ଇଏ ବିଳାସ ଉଦ୍ୟୋଗ ପୁଣି କଣ?
1: ବିଳାସ ଉଦ୍ୟୋଗ ମାନେ ଟେବୁଲ ଉପରେ କେମିକାଲ ମାରି ତାକୁ ଚକ୍ ଚକ୍ ଚକ୍ ଚକ୍ ଚକ୍ ଚକ୍ କରିବା, ଉଦ୍ୟୋଗପତି ଖୁସି ହେଇଯିବ, କାହାରି ବିରୁଦ୍ଧରେ କିଛି ଅଭିଯୋଗ ନଥିବ। ଏଇଟା ସ୍କୁଲରୁ ହିଁ ଶିକ୍ଷା ଦିଆଯାଏ ଯେ ମଶା ମାଛିଙ୍କ ଉପରେ ଔଷଧ ପକେଇ ତାଙ୍କୁ ମାରିବା ଉଚିତ, ଏମାନେ ରାକ୍ଷସ ଭଳି। ଆଜ୍ଞା, ମଶା ମାଛି ଯଦି ଏଭଳି ଭଲ ହୋଟେଲକୁ ଆସିଯିବେ ତେବେ ତ କଥା ସରିଲା।
0: ମୋର ତ ମନ ହୁଏ ଏ ଦେଶରେ ମାଛିକୁ ଘୋଡ଼ିବା କେବଳ ଧନୀ ବ୍ୟକ୍ତି ମାନଙ୍କର ହିଁ ପ୍ରସମ୍ଭବ। ରଖ ରଖ ରଖ, ମୁଁ ଆଉ ମୁହୂର୍ତ୍ତ ବି ଅପେକ୍ଷା କରିପାରୁ ନାହିଁ ସାର୍, କିଡ଼େ ସୁନ୍ଦର ପିଆଲା ପିଇଲି, ପରମ ଆନନ୍ଦ ମିଳିଲା, ମନ ହଉଛି ସତେ ଯେମିତି ମୁଁ ସ୍ୱର୍ଗରେ ସମରସ ପାନ କରୁଛି, ସବୁ ମୋରି ଲୀଳା।
1: ଲୀଳା ଆପଣଙ୍କର ନୁହେଁ, ଲୀଳା ହଉଛି ହୋଟେଲ ମାଲିକର, ଯିଏ କି କଫି ସହିତ ଚିକରି ପାଉଡର ମିଶେଇଛି, ବୁଝିଲା ଆଜ୍ଞା? ତା ଦ୍ୱାରା ସ୍ୱାଦ ବଢିଯାଏ ଆଉ ମାଲ ବି ଶସ୍ତା ହୁଏ, ମାନେ ଅପମିଶ୍ରଣର ବାହାଦୁରୀ।

0: ଠିକ ଅଛି ତ?
1: ଥାଉ ଥାଉ ଥାଉ, ତୁ ଯେତେବେଳେ ବିଶ୍ୱାସ କରୁଛୁ ମୁଁ ବିଶ୍ୱାସ କରୁଛି, ଅବଶ୍ୟ ମତେ ହିସାବ ଜଣା ନାହିଁ। ପିଲେ ଚାଲ ଯିବା, ଖୁବ ଭଲ ଲାଗିଲା ଠିକ ଆସିକିରି।
2: ଆଜ୍ଞା ଆପଣ ନୋଟ ଗଣିଲେ ନାହିଁ କି ଦେଖିଲେ ବି ନାହିଁ? ଆଜ୍ଞା ବେଳେବେଳେ ଏମାନେ ଜାଲ ନୋଟ ବି ଦେଇଦିଅନ୍ତି, ଠକିବାରେ ପୁରା ଓସ୍ତାଦ।
1: ମୁଁ ଜାଣେ ସେ ମତେ ଠକିଛି, ୟା ଭିତରେ ଖଣ୍ଡେ ଜାଲ ନୋଟ ଅଛି, ଏଇ ଦେଖ ମୁଁ ଚିରି ଦଉଛି।
2: କାହିଁକି
1: ଆପଣ କଣ ଜାଣିଶୁଣି ମାନେ ଚିକରି ପାଉଡର ମିଶା କଫି ପିଇଥିଲେ କି? ବାସ୍, ମୁଁ କେବଳ ଜାଲ ନୋଟ ଚିରି ଫିଙ୍ଗି ଦେଲି, ସିଏ ଆମକୁ ଠକିଲା, ମୁଁ ବି ତାକୁ ଧୋକା ଦେଲି।
2: ଆଜ୍ଞା ଆସନ୍ତୁ ଆସନ୍ତୁ, ଏଇ ଟ୍ରାମରେ ଆପଣ ତିରୁବଲି କିଣି ଯିବେ?
1: ଟ୍ରାମରେ ମୋର ମୁଣ୍ଡ ବୁଲା, ଚାଲି ଚାଲି ଯିବା, ଧୀରେ ଧୀରେ ଯିବା।
2: ନାଇଁ ଆଜ୍ଞା, ମୁଁ ଦିନ ସାରା ଚାଲି ଚାଲି ଥକି ଗଲିଣି, ଆଉ ପାଦେ ବି ଚାଲିବା କଷ୍ଟକର, ତାହେଲେ ଗୋଟେ କାମ କରନ୍ତୁ, ଚାଲନ୍ତୁ ରିକ୍ସାରେ ଯିବା।
1: ଖୁବ ଭଲ ହବ, ଚାଲ ସେଇ ନର ବାହାନ ନେଇକିରି ଯିବା, ସବୁଠୁ ଭଲ ହବ।
2: ଆରେ ରିକ୍ସାବାଲା, ଏଇ
3: ଦୁଇ ଜଣ
2: ଚଲେଇବେ ହେଲା।

0: ବା ଭାରି ମଜା ଲାଗିଲା ରିକ୍ସାରେ। ଆରେ ଆପଣ କଣ ଏତେ ଏତେ କଣ ଭାବୁଛନ୍ତି?
1: ନାଇଁ ନାଇଁ ମୁଁ ଭାବୁଛି ଏତେ ଶୀଘ୍ର ଆମେ ପରସ୍ପର ମାନେ କେମିତି ଏତେ ନିକଟତର ହେଇଗଲେ ମୁଁ ଜାଣେ ନା କି ଆପଣ ଆପଣ ବି ମୋ ସମ୍ପର୍କରେ କିଛି ଜାଣନ୍ତି ନାହିଁ। ଏ ବଜାରର ହୋ ହଲା ଭିତରେ ଆମର ସାକ୍ଷାତ ବାସ ସେତିକିରେ।
0: ଇଏ ଆପଣ କି କାମ କରନ୍ତି?
1: କାମ ମୁଁ ଗୋଟେ ମାସିକ ପତ୍ରିକା ବାହାର କରୁଛି।
0: ଆଚ୍ଛା
1: ସିଦ୍ଧ ବୈଦ୍ୟ ଦୀପିକା ଆପଣ କେବେ ଲେଖିଛନ୍ତି ତାକୁ?
0: ନାଇଁ ନାଇଁ।
1: ତା ମାନେ ଚିକିତ୍ସା ଶାସ୍ତ୍ର ସହିତ ପରିଚୟ ନାହିଁ?
0: ପରିଚୟ ତ ଅଛି କିନ୍ତୁ
1: ଯଦି ପରିଚୟ ଅଛି ଆପଣ ମୋ ସିଦ୍ଧ ବୈଦ୍ୟ ଦୀପିକା ସମ୍ବନ୍ଧରେ ଏ ଯାଏଁ ଜାଣିନାହାନ୍ତି। ମାନେ ଯାହାର ଅର୍ଥ ହେଲା ଚିକିତ୍ସା ଶାସ୍ତ୍ର ସମ୍ବନ୍ଧରେ ଆପଣଙ୍କ ଶିକ୍ଷା ପୂର୍ଣ୍ଣ ହେଇନାହିଁ। ଦେଖନ୍ତୁ ମୋ ପାଖରେ ଗତ 17 ବର୍ଷର ସବୁ ସଂଖ୍ୟା ବନ୍ଦୀ ହେଇ ରହିଛି। ଆପଣ ମୋ ଘରକୁ ଆସି ସେସବୁ ଅବଶ୍ୟ ପଢ଼ନ୍ତୁ ପଢ଼ନ୍ତୁ।
0: କହିଲେ 17 ବର୍ଷ ହେଲା ଏ ପତ୍ରିକା ପ୍ରକାଶ ପାଇ ଆସୁଛି, ତା ଅର୍ଥ 17 × 12 = 204 ପତ୍ରିକା।
1: ଇଏ ଆପଣଙ୍କୁ ହିସାବ ଆସେ ନାହିଁ ବୋଲି ପରା ଟିକା ଗୁରୁ କହୁଥିଲେ।
0: ତମ ପତ୍ରିକା ତ ହିସାବରୁ ବହୁ ଉର୍ଦ୍ଧରେ, ଦାମ କେତେ ରଖିଛନ୍ତି?
1: ମାନେ ଦେଶ ଭିତରେ ବାର୍ଷିକ ମୂଲ୍ୟ 200 ଟଙ୍କା ମାତ୍ର, ଆଉ ବିଦେଶରେ $50। ଅବଶ୍ୟ ସେଠିକାର କୌଣସି ଗ୍ରାହକ ଆମର ନାହାନ୍ତି। ହଁ ଆଉ ଗୋଟେ କଥା, ଆଜୀବନ ସଦସ୍ୟ ହେବାରେ ଲାଭ ଅଧିକ ଅଛି, ସେଥିପାଇଁ ଆପଣ ପ୍ରସ୍ତୁତ ରୁହନ୍ତୁ। ମାତ୍ର 3000 ଟଙ୍କା ଆଜ୍ଞା। ଅବଶ୍ୟ ପ୍ରଥମେ ଆପଣ ବାର୍ଷିକ ମୂଲ୍ୟଟା ଦେବାକୁ ହଁ କରିଦିଅନ୍ତୁ, ଆଉ ପତ୍ରିକା ଯଦି ପସନ୍ଦ ହୁଏ ତେବେ ଆଜୀବନ ସଭ୍ୟ ହେବେ।
0: ଆଜୀବନ ସଦସ୍ୟ
1: ସାମ୍ନା ପଟରୁ ଗାଡି ଆସୁଛି, ଦେଖା ଯାଉନି, ଧକ୍କା କହିବ ନା କଣ? ଧୀରେ ଧୀରେ ଚଳିବ, କହିଦେଲ ତତେ
2: ଓଜନ ବୋଲି ତ କିଛି ନାହିଁ, ରିକ୍ସାରେ ଖାଲି ପବନ ବୋଝେଇ ହେଲା ଭଳି ଲାଗୁଛି।
1: ଆରି ବକୁଛି, ଶୁଣ, ବଡ଼ା ନହେଲେ ତତେ ସେଇ ପବନ ଭଳିଆ ମିଳିବ।
0: ଆଚ୍ଛା ବୈଦ୍ୟ ମହାଶୟ ଦୟାକରି

0: ସବୁ କିଛି ଯାଇପାରୁ ବଢାନ୍ତୁ ବୁଝିଲେ ଆଜ୍ଞା, ସବୁ କିଛି ବୈଦ୍ୟର ସାମର୍ଥ୍ୟ ଉପରେ ନିର୍ଭର କରେ। ଆପଣଙ୍କ ନାଡି କହୁଛି ଆପଣଙ୍କର ପିତ ବୃଦ୍ଧି ଘଟିଛି, ଠିକ କହୁଛି ନା? ଆଚ୍ଛା, କିଛି ନିଶାପାନ ଅଭ୍ୟାସ ଅଛି?
1: ଆହୁରି ବି ଅନେକ ଅଭ୍ୟାସ ଅଛି।
0: ନାଇଁ, କ୍ଷମା କରିବେ କ୍ଷମା କରିବେ, ମୁଁ ଏସବୁ କ'ଣ କହି ଚାଲିଛି। ଆଚ୍ଛା ହଉ, ଇଏ ତିବଲିକିଣୀର କୋଉଠିକି ଆପଣ ଯିବେ କହିଲେ? ମାନେ ସାଙ୍ଗେ ବସ୍ ଷ୍ଟା ଆସିଯିବ ପରା?
1: ମୁଁ ଯେ 7 ନମ୍ବର ବେଙ୍କଟ ଚଲ, ମୁଁ ମାନେ ମୁଦୁଲି ଗଳି।
0: ମୁଦୁଲି ଗଳି? ଇଏ ତ ମୋ ଠିକଣା।
1: ମାନେ
0: ଇଏ ଆପଣ ସେଠି କାହାକୁ ଭେଟିବେ?
1: କନ୍ଦସ୍ୱାମୀ ପଲ୍ଲୀଙ୍କୁ।
0: ଆଶ୍ଚର୍ଯ୍ୟ! ଆଜ୍ଞା, ମୁଁ ପରା ସେଇ କନ୍ଦସ୍ୱାମୀ ପିଲେଇ। ଇଏ ଭଗବାନଙ୍କର ଯୋଗାଯୋଗ। ହେ, ଆପଣ କିଏ? ମୁଁ ତ ଏପର୍ଯ୍ୟନ୍ତ ଚିହ୍ନି ପାରିଲିନି।
1: ମୁଁ
0: ଆଜ୍ଞା,
1: ମୁଁ ଭଗବାନ, ସ୍ୱୟଂ ଭଗବାନ।
0: ଜୟ ପ୍ରଭୁ ଶିବ ଶଙ୍କର। କଠି ଦେଶରେ ବାଘ ଛାଲ, ଶିରରେ ଘଟା, ମସ୍ତକରେ ଅର୍ଦ୍ଧ ଚନ୍ଦ୍ର, ଆଖିରେ ବିଜୟର ହସ, ଓଠରେ ପ୍ରସନ୍ନତାର ଭାବ, ହସ୍ତରେ ଡମ୍ବରୁ ସହ ତ୍ରିଶୂଳ। ଜୟ ଜୟ କୈଳାସ ପ୍ରତି ପ୍ରଭୁ ନୀଳକଣ୍ଠେଶ୍ୱରଙ୍କର ଜୟ।
1: ହେ ମୋର ପ୍ରିୟ ଭକ୍ତ, ତୁମେ ମଧ୍ୟ ଜୟ ହେଉ। ଆଉ କିଛି କହିବ?
0: ନାଇଁ ପ୍ରଭୁ, କିନ୍ତୁ ଗୋଟିଏ କଥା ମନ ଧ୍ୟାନ ଦେଇ ଶୁଣନ୍ତୁ ପ୍ରଭୁ ସତୀନାଥ, ଆପଣଙ୍କର ଇଏ ଦିବ୍ୟ ରୂପ ଏଠି ମୋଟେ ଚଳିବନି, ଆଉ ବରଦାନ ଦବାର ସେ ପୁରୁଣା ଷ୍ଟାଇଲ ବି ଏଠି ଚଳିବ ନାହିଁ। ମୋ ସହିତ ବନ୍ଧୁତା ସ୍ଥାପନ କରିବାକୁ ହେଲେ ମଣିଷ ଭଳି ସବୁକିଛି କରିବାକୁ ପଡ଼ିବ, ଭୁଆଳି ଭଳି ଚଳିବାକୁ ପଡ଼ିବ, ମଣିଷ ଜାତିର ରୀତିନୀତି ବିଧି ବିଧାନକୁ ମାନି ନିଶ୍ଚୟ ଚଳିବାକୁ ପଡ଼ିବ, ଏ ସବୁ ପାଳନ କରିବାକୁ ଅଙ୍ଗୀକାର କଲେ ଯାଇ ଘରକୁ ଯିବା।
1: ତଥାସ୍ତୁ ବତ୍ସ୍ୟ, ତଥାସ୍ତୁ। ଏବେ ମୋର ପୂର୍ବ ରୂପ ମୁଁ ଗ୍ରହଣ କରୁଛି।
0: ପ୍ରଭୁ, ଆମ ଘର ପାଖେଇ ଆସିଲାଣି, ମୁଁ ଆପଣଙ୍କୁ କ'ଣ ବୋଲି ସମ୍ବୋଧନ କରିବି?
1: ପରମ ଶିବମ୍ ସବୁଠାରୁ ଭଲ ଓ ପୁରାଣ।
0: ଠିକ ଅଛି, ମୁଁ ଆପଣଙ୍କୁ ତାହେଲେ ମୋ ପିତାଙ୍କ ସ୍ଥାନରେ ରଖି ପିତା ବୋଲି ସମ୍ବୋଧନ କରିବି।
1: ନା ବୈରାଜ, ଆଉ ବଡ଼ ବାବା ବୋଲି କହିବ, କାରଣ ପୈତୃକ ସମ୍ପତ୍ତିକୁ ନେଇ କାହା ମନରେ ଯେମିତି ଆଶଙ୍କା ସୃଷ୍ଟି ନ ହୁଏ, ଇଏ ସଂସାରର ରୀତିନୀତି, ଆଉ ଇଏ ପରମ୍ପରାକୁ ତ ପୁଣି ଦେଖିବାକୁ ପଡ଼ିବ। ବାସ୍, ଏତିକି ସତର୍କତା ଯଥେଷ୍ଟ।
0: ଆଚ୍ଛା ପ୍ରଭୁ, ଆପଣଙ୍କ ସମ୍ପତ୍ତି ପ୍ରାୟ ହାରାହାରି କେତେ ଏକର ହବ?
1: ବହୁତ କମ୍ ବଛ, ମାତ୍ର ଏ ବିଶ୍ୱ ଗୋଟାକ, ଆଉ କିଛି ନାହିଁ।
0: ଠିକ ଅଛି, ଠିକ ଅଛି ପ୍ରଭୁ, ଠିକ ଅଛି, ଆପଣଙ୍କ ସମ୍ପତ୍ତି ବିଷୟରେ ମୋଟେ ଚିନ୍ତିତ ହୁଅନ୍ତୁ ନାହିଁ, ମୋ ସେସବୁ ଲୋଡ଼ା ନାହିଁ, ଇଏ ବିଶ୍ୱ ମୋର କ'ଣ ହବ, ସିଏ ଆପଣଙ୍କ ପାଖରେ ଥାଉ। ପ୍ରଭୁ ହେଇଗଲା, ଆମ ଘର ହେଇଗଲା, ବାସ୍ ସିଡ଼ି ଦେଇ ଧୀରେ ଧୀରେ ଉଠି ଆସନ୍ତୁ, ଆସନ୍ତୁ, ଆସନ୍ତୁ। ମୁଁ କହିଥିଲି ନା ପ୍ରଭୁ, ନିଜ ଲୀଳା କିଛି ଏଠି ଦେଖେଇବ ନାହିଁ, ପୁଣି ଆସ। ଇଏ କ'ଣ, ଇଏ ଚାଉଳ ବସ୍ତା? ପ୍ରଭୁ
1: ଇଏ କ୍ଷମା କରନ୍ତୁ ବୈଦ୍ୟରାଜ, ବାସ୍ ଆଉ ଏଥର ଦେଖେଇବେନି।
0: ହଉ ହଉ, ତାହେଲେ ଇଏ ଚାଉଳ ବସ୍ତାଟା ମୁଁ ଭିତରକୁ ନେଇଯାଏ।

0: ଆଚାର୍ଯ୍ୟ ଲୀଳା ସମ୍ରାଟ ପୁତ୍ର ନାର ଆଉ ଦେବୀଙ୍କର ଶୁଭ ନାମ ହଉଛି ପାର୍ବତୀ, ଉଭୟ ପତି ପତ୍ନୀ।
1: ଲୀଳା ସମ୍ରାଟ ଆଗରୁ କେବେ କୋଉଠି ପ୍ରୋଗ୍ରାମ କରିଛନ୍ତି?
2: ମୁଁ କହୁଛି ଏଭଳି କୌଣସି ସ୍ଥାନ ନାହିଁ ଯେଉଁଠି ଆମ ନୃତ୍ୟ ନ ହଉଛି।
1: ମୁଁ ତ କୋଉଠି ଦେଖିପାରିନି। ହଉ ଛାଡ଼, ଖରାପ ଭାବିବେନି, ଦେବୀଙ୍କର ରଙ୍ଗ ଗୋରା ହେଇଥିଲେ ଭଲ ହେଇଥାନ୍ତା, ଯେହେତୁ ଗୋରା ନୁହେଁ କଳା, ମୁଁ ଭାବୁଛି ମଞ୍ଚ ଉପରେ ଭଲ ଦେଖାଯିବନି।
2: ଆପଣମାନେ ଝିଅଙ୍କ ରୂପ ଦେଖିବାକୁ ଚାହାନ୍ତି ନା ତାଙ୍କ ନୃତ୍ୟ କଳା?
1: କ୍ରୋଧ କରନ୍ତୁନି ଦେବୀ, ଲୋକେ କ'ଣ ଦେଖିବାକୁ ଆସୁଛନ୍ତି?
2: ବନ୍ଦ କରନ୍ତୁ, ମୁଁ କହିବି ଆପଣଙ୍କର ନାଟ୍ୟ ମଣ୍ଡଳୀ ଉଷାମାନଙ୍କର। ପ୍ରଭୁ ଚାଲନ୍ତୁ ଏଠୁ।
1: କ୍ରୋଧ ସମରଣ କରନ୍ତୁ
0: ଶାସ୍ତ୍ରୀଜୀ, ଉଭୟଙ୍କ କଳା ଆଧୁନିକ, ତାଙ୍କ କଳାକୁ ଏ ଅଞ୍ଚଳରେ ଅଦ୍ୟାବଧି କେହି ଦେଖିନାହାନ୍ତି, ଆପଣ ଥରେ ନିଜେ ନ ଦେଖିଲେ।
1: ହଉ ତେବେ ଦେଖିବା, ଆରମ୍ଭ କରନ୍ତୁ।
2: ଏଠି କୋଠି ସବୁଜ କକ୍ଷ ମାନେ ଗ୍ରୀନ ରୁମ୍ ଅଛି,
1: ଏଇ ସେଇ ମଝାମଝି ବଡ଼ ପ୍ରକୋଷ୍ଠ, ସେଇଠି ଯାଇକି ଆପଣ ଡ୍ରେସିଂ ପାଇଁ ହିଁ ଆସନ୍ତୁ।

0: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସାମାଜିକ ସ୍ଥିରତା ଓ ଅର୍ଥନୈତିକ ବିକାଶ ଦିଗରେ ଅନ୍ତରାୟ ପାଲଟିଥିବା ନିଶାଦ୍ରବ୍ୟର ମୂଳୋତ୍ପାଟନ ପାଇଁ ସାମୂହିକ ଉଦ୍ୟମ ଲାଗି ଆହ୍ୱାନ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଦାନ ହେରଫେର ମାମଲାରେ 8 ଜଣଙ୍କୁ ଗିରଫ କଲା ଉତ୍ତରପ୍ରଦେଶ ପୋଲିସ। ଦ୍ୱିତୀୟ ପାକ୍ସ ସିଲିକା ଶିଖର ସମ୍ମିଳନୀରେ 34 ଦେଶ ସହ କୃତ୍ରିମ ବୁଦ୍ଧିମତା ପ୍ରଯୁକ୍ତିବିଦ୍ୟା ପ୍ରସ୍ତାବରେ ସ୍ୱାକ୍ଷର କଲା ଭାରତ। ଶ୍ରଦ୍ଧାର ସହ ଆଜି ଦେଶବ୍ୟାପୀ ପାଳନ କରାଯାଉଛି ଆସୁରା ଏ ମହରମ। ଭେନେଜୁଏଲାରେ ସଂଗଠିତ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 235 ବୃଦ୍ଧି ଏବଂ ଭାରତ ଆୟର୍ଲ୍ୟାଣ୍ଡ ମଧ୍ୟରେ ଆଜି ଅନୁଷ୍ଠିତ ହେବ ଚଳିତ ସିରିଜ୍ର ପ୍ରଥମ ଆନ୍ତର୍ଜାତିକ ଟି20 ମ୍ୟାଚ୍। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନିଶାଦ୍ରବ୍ୟ ମୂଳୋତ୍ପାଟନ ବିରୋଧରେ ସାମୂହିକ ଉଦ୍ୟମ ଲାଗି ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ନିଶାଦ୍ରବ୍ୟର ବ୍ୟବହାର ଜାତୀୟ ସୁରକ୍ଷା, ସାମାଜିକ ସ୍ଥିରତା ଏବଂ ଅର୍ଥନୈତିକ ବିକାଶ ଦିଗରେ ଅନ୍ତରାୟ ପାଲଟିଥିବା ବେଳେ ଦେଶ ଏବଂ ଯୁବପିଢ଼ିର ଭବିଷ୍ୟତ ପ୍ରତି ବିପଦ ସୃଷ୍ଟି କରୁଛି। ଶ୍ରୀ ଶାହା ଧାର୍ମିକ ନେତା, ଯୁବପିଢ଼ି ଏବଂ ମା'ମାନଙ୍କୁ ଏ ଦିଗରେ ସାମୂହିକ ଉଦ୍ୟମ କରିବା ଲାଗି କହିଛନ୍ତି। ଆଜି ନୂଆଦିଲ୍ଲୀରେ ନାର୍କୋ ସମନ୍ୱୟ କେନ୍ଦ୍ରର 10ମ ଶୀର୍ଷ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି
1: पहला स्तंभ है एनफोर्समेंट इंटेलिजेंस और ऑपरेशंस। इसका उद्देश्य पूरे नेटवर्क पर लक्षित इंटेलिजेंस लीड कार्रवाई करें और उनके नेटवर्क को नष्ट कर दें। दूसरा है प्रीकर्सर्स एवं सिंथेटिक ड्रग कंट्रोल। उत्पादन स्तर पर ही हमने नशे को रोकने की रणनीति अपनानी पड़ेगी और कैपेसिटी बिल्डिंग, कोऑर्डिनेशन और मॉनिटरिंग तंत्र को सक्षम बनाने के लिए और आधुनिक बनाने के लिए ये चौथे स्तंभ की रचना की गई है।
0: श्रीराम जन्मभूमि तीर्थक्षेत्र दान हेर फेर मामलें 8 जनों के विरोध में दायर हुई प्रथम एतला को भित्ति करी उत्तर प्रदेश पुलिस सेमानकु गिरफ्त करी। स्वतंत्र तदंतकारी दल एसआईटी द्वारा सुपारिश पर श्रीराम जन्मभूमि थाना एतला दायर कर ट्रस्ट सदस्य कृष्ण मोहन एतला दायर कर ଏଥିରେ ଅବିନାଶ ଶୁକ୍ଳା, ଅନୁକଳ୍ପ ମିଶ୍ର, ଲବକୁଶ ମିଶ୍ର, ମନୀଷ କୁମାର ଯାଦବ, କରୁଣେଶ ପାଣ୍ଡେ, ରାମଶଙ୍କର ମିଶ୍ର, ସୁବାସ ଶ୍ରୀବାସ୍ତବ ଏବଂ ଶ୍ରୀରାମ ଶଙ୍କର ଯାଦବଙ୍କ ନାମ ରହିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ ଅନୁଯାୟୀ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳର ଅଧ୍ୟକ୍ଷ ଭାବେ ଲକ୍ଷ୍ନୌ ଉପଖଣ୍ଡ ସଚିବ ବିଜୟ ବିଶ୍ୱାସ ପଙ୍କ

ଜୀବନ ଅତିବାହିତ କରିବା ଲାଗି ପ୍ରେରଣା ଯୋଗାଇଛି ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 135ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଜନ୍ମବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କୁ ସାହିତ୍ୟ ଜଗତର ଏକ ଉଜ୍ଜଳ ତାରକା ଭାବେ ବର୍ଣ୍ଣନା କରି ତାଙ୍କ ଲେଖା ମାଧ୍ୟମରେ ଦେଶପ୍ରେମ ଏବଂ ସାଂସ୍କୃତିକ ଗୌରବ ପ୍ରତିପାଦିତ ହୋଇଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତର 150ତମ ବାର୍ଷିକୀ ପାଳନ କରୁଛି। ଏ ମାଧ୍ୟମରେ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନକୁ ପ୍ରେରଣାର ସ୍ରୋତ ଯୋଗାଇଥିଲେ ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜର୍ଷି ଛତ୍ରପତି ସାହୁଜୀ ମହାରାଜଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ରାଜର୍ଷି ଛତ୍ରପତି ସାହୁଜୀ ମହାରାଜ ନିଜ ଜୀବନ ଅବହେଳିତ ଓ ପଛୁଆ ବର୍ଗର ଲୋକମାନଙ୍କ ଉତ୍ଥାନ ଲାଗି ଉତ୍ସର୍ଗ କରିଥିଲେ। ସାଂଘାଇ ସହଯୋଗ ସଂଗଠନ ମହିଳା ଫୋରମରେ ଭାରତ ମହିଳା କୈନ୍ଦ୍ରିକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିଛି। କିର୍ଗିଜ୍ସ୍ତାନ ବିସ୍କେକ୍ଠାରେ ଅନୁଷ୍ଠିତ ସମ୍ମିଳନୀକୁ ଆଭାସୀ ଜରିଆରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି, ମହିଳାମାନେ କେବଳ ବିକାଶର ଲାଭାର୍ଥୀ ନୁହନ୍ତି, ବରଂ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଶକ୍ତିଶାଳୀ ପ୍ରେରକ ଅଟନ୍ତି। ଅର୍ଥନୈତିକ ବିକାଶରେ ମହିଳାମାନଙ୍କ ଭୂମିକା ସମ୍ପର୍କରେ ମନ୍ତ୍ରୀ ଶ୍ରୀମତୀ ଦେବୀ କହିଛନ୍ତି, ଦେଶର 10 କୋଟି ଅଧିକ ମହିଳା 90 ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିଛନ୍ତି ଏବଂ ସେମାନଙ୍କ ମଧ୍ୟରେ 3 କୋଟିରୁ ଅଧିକ ଲକ୍ଷପତି ଦିଦି ପାଲଟିଛନ୍ତି। ମିଶନ ଶକ୍ତି ଏବଂ ପୋଷଣ ଅଭିଯାନ ଭଳି ଯୋଜନାଗୁଡ଼ିକ ମହିଳାଙ୍କ ନିରାପତ୍ତା, ଯତ୍ନ ଏବଂ ଅର୍ଥନୈତିକ ଯୋଗଦାନକୁ ଆହୁରି ସୁଦୃଢ଼ କରିଛି ବୋଲି ସେ କହିଛନ୍ତି। ଭେନେଜୁଏଲାରେ ସଂଗଠିତ

0: କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ବାହାରୁ ସହର ଯେ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସହଯୋଗ ଯୋଗାଇ ଦେଇଛନ୍ତି। ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ନିକଟ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚୌହାନ ଆଜି 10 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ତାମିଲନାଡୁର ତିରୁଭଲ୍ଲୁରଠାରେ ଗତ 21 ତାରିଖ ଦିନ ଏକ କାରଖାନାରେ ଆମୋନିଆ ଗ୍ୟାସ୍ ନିର୍ଗତ ହେବା ଯୋଗୁଁ ଦୁର୍ଘଟଣା ଘଟିଥିଲା। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆଜି ଅପରାହ୍ନରେ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚୌହାନ ମାଝି କାର୍ଯ୍ୟକ୍ରମରେ ଯୋଗଦେଇ ପୁରସ୍କାର ପ୍ରଦାନ କରିବେ। ଗତକାଲି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମନୋନୀତ କଳାକାରଙ୍କ ନାମ ଘୋଷଣା କରିଥିଲେ। 2023 ମସିହା ପାଇଁ ପୁଷ୍କରା ଓ ମାଇ ସ୍ୱିଟ୍ ହାଉସ୍ୱାଇଫ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଥିବା ବେଳେ ଅଭିନେତ୍ରୀ ସୁପ୍ରିୟା ନାୟକ ଓ ନୈନା ଦାସଙ୍କୁ ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ ଭାବେ ମନୋନୟନ କରାଯାଇଛି। ଶ୍ରେଷ୍ଠ ଅଭିନେତା ଭାବେ ହରିହର ମହାପାତ୍ରଙ୍କୁ ଚୟନ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମାଜକୁ ନିଶାମୁକ୍ତ କରିବା ଏବଂ ଅବୈଧ ମାଦକଦ୍ରବ୍ୟ କାରବାର ବିରୋଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ଅବୈଧ ନିଶାଦ୍ରବ୍ୟ କାରବାର ବିରୋଧୀ ଦିବସ ପାଳନ କରାଯାଉଛି। ମାନସିକ ସ୍ୱାସ୍ଥ୍ୟ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ସହ ମାଦକଦ୍ରବ୍ୟ ଏବଂ ଅପରାଧ ସମ୍ବନ୍ଧୀୟ ମାମଲାକୁ ଲକ୍ଷ୍ୟରେ ରଖି ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି। ବିଶ୍ୱ ନିଶା ସମସ୍ୟା, ନୂତନ ଆହ୍ୱାନ ଏବଂ ନବସୃଜନ ମଧ୍ୟରେ ସମାଧାନ, ଶୁଣନ୍ତୁ ଏ ସମ୍ପର୍କରେ ଏକ ବିଶେଷ ରିପୋର୍ଟ।
1: ଆଜି June 26 ଆନ୍ତର୍ଜାତୀୟ
2: ମାନସିକ ସ୍ୱାସ୍ଥ୍ୟକୁ କ୍ଷତିଗ୍ରସ୍ତ କରିବା ସହିତ ପରିବାର, ସମାଜ ଓ ଜାତିର ଉନ୍ନତିରେ ବାଧା ସୃଷ୍ଟି କରିଥାଏ। ନିଶା ବିରୋଧୀ ଲଢ଼େଇକୁ ଏକ ସାମୂହିକ ଜନ ଆନ୍ଦୋଳନରେ ପରିଣତ କରିବା ବର୍ତ୍ତମାନ ସମୟର ବଡ଼ ଆବଶ୍ୟକତା ହୋଇଛି। ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ପୁନର୍ବାସ ଓ ଚିକିତ୍ସା ସେବା, ନିଶାମୁକ୍ତି କେନ୍ଦ୍ର ଏବଂ ନଶାମୁକ୍ତ ଭାରତ ଅଭିଯାନ ଆଦି ପଦକ୍ଷେପ ଗ୍ରହଣ କରାଯାଇଛି। ସମସ୍ତ ବିଭାଗ, ସ୍ୱେଚ୍ଛାସେବୀ ସଂଗଠନ, ଶିକ୍ଷାନୁଷ୍ଠାନ ଏବଂ ଜନସାଧାରଣଙ୍କ ସକ୍ରିୟ ସହଯୋଗ ଏହି ପ୍ରୟାସକୁ ଆହୁରି ସଫଳ କରିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୁବପିଢ଼ିଙ୍କୁ ନିଶାମୁକ୍ତ ଓ ସୁସ୍ଥ ସମାଜ ଗଠନ ପାଇଁ ସଚେତନ ହେବାକୁ ପରାମର୍ଶ ଦେଇଛନ୍ତି। ନିଶାମୁକ୍ତ ଜୀବନଶୈଳୀ ଅବଲମ୍ବନ କରି ଯୁବ ସମାଜକୁ ନିଶାର କୁପ୍ରଭାବରୁ ସୁରକ୍ଷିତ ରଖିବା ସହ ଏକ ସୁସ୍ଥ, ସଶକ୍ତ ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ନିଶାଦ୍ରବ୍ୟର ଅପବ୍ୟବହାର ଓ ଅବୈଧ ଚଳାଚଳନ ସମ୍ପର୍କରେ ଅବକାରୀ ବିଭାଗର ଅବସରପ୍ରାପ୍ତ ଉପାୟୁକ୍ତ ସୀତାକାନ୍ତ ମୁଦୁଲି ପ୍ରତିକ୍ରିୟାରେ କହିଛନ୍ତି,
1: ଆଜି June 26 ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚଳାଚଳ ବିରୋଧୀ ଦିବସ ଅବସରରେ ମୋର ଏତିକି ବକ୍ତବ୍ୟ ରହିବ ଯେ ସମସ୍ତେ ଜୀବନକୁ ହଁ କୁହନ୍ତୁ, ନିଶାକୁ ନା କୁହନ୍ତୁ। ମୋର ସମସ୍ତ ପରିବାର, ଅଭିଭାବକ, ଶିକ୍ଷକମାନଙ୍କୁ ଅନୁରୋଧ, ଆପଣଙ୍କ ପିଲାମାନଙ୍କ ଗତିବିଧି ଉପରେ ନଜର ରଖନ୍ତୁ ଏବଂ ସେମାନଙ୍କୁ ସଠିକ୍ ମାର୍ଗରେ ଚାଲିବାକୁ ପ୍ରେରଣା ଦିଅନ୍ତୁ। ଯଦି ଆପଣଙ୍କ ଆଖପାଖରେ କୌଣସି ସ୍ଥାନରେ ଅବୈଧ ନିଶା କାରବାର ଚାଲିଥିବା ନଜରକୁ ଆସେ, ତେବେ ତୁରନ୍ତ ଅବକାରୀ ବିଭାଗ ଓ ପ୍ରଶାସନକୁ ସୂଚନା ଦିଅନ୍ତୁ।
2: ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀ।
0: ଦେଶବ୍ୟାପୀ ଆସନ୍ତା ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପଲ୍ସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସ୍ୱାସ୍ଥ୍ୟକର୍ମୀ ଓ ସ୍ୱେଚ୍ଛାସେବୀମାନେ ପୋଲିଓ ବୁନ୍ଦା ନେଇନଥିବା ଶିଶୁମାନଙ୍କ ଘରକୁ ଘର ଯାଇ ଟିକା ପ୍ରଦାନ କରିବେ। ଏହି କ୍ରମରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଟିକାକରଣ ହେବ। ଏନେଇ ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜନ୍ମରୁ 5 ବର୍ଷ ବୟସର 3,45,011 ଜଣ ଶିଶୁଙ୍କୁ 1,637 ପୋଲିଓ ବୁଥ୍ରେ ଟିକାକରଣ କରାଯିବ ବୋଲି ବୈଠକରୁ ସୂଚନା ମିଳିଛି। ନବରଙ୍ଗପୁର ଜିଲ୍ଲାରେ 0-5 ବର୍ଷ ବୟସ ବର୍ଗର ମୋଟ 1,57,012 ଜଣ ଶିଶୁଙ୍କୁ ପଲ୍ସ ପୋଲିଓ ପ୍ରଦାନ କରାଯିବ।

ଘଟିଛି। ଗତ 24 ଘଣ୍ଟା ମଧ୍ୟରେ ବାଲେଶ୍ୱର ଜିଲ୍ଲାର NH5 ଗୋବିନ୍ଦପୁରରେ ସର୍ବାଧିକ 43 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଗରମ ଗୁଳୁଗୁଳି ନେଇ ବାରଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟିଯୁକ୍ତ ସମସ୍ତ ବହିକୁ ଫେରସ୍ତ ଅଣାଯିବା ସହ ନୂତନ ପାଠ୍ୟପୁସ୍ତକର ମୁଦ୍ରଣ କରାଯିବ କହିଲେ ମୁଖ୍ୟମନ୍ତ୍ରୀ। ଲୋକସେବା ଭବନରେ ଆଜି ସନ୍ଧ୍ୟାରେ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ। ବିଶ୍ୱ ନିଶା ସମସ୍ୟା, ନୂତନ ଆହ୍ୱାନ ଏବଂ ନବସୃଜନ ମଧ୍ୟରେ ସମାଧାନ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ଅବୈଧ ନିଶାଦ୍ରବ୍ୟ କାରବାର ଦିବସ ଏବଂ ଦେଶବ୍ୟାପୀ ଆଜି ପାଳନ କରାଯାଉଛି ଆଶୁରା ଏ ମହରମ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଟିକେ। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବା ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: କରିବି? ଆଗ ଜନନୀ ପାଟିରେ ଗଲା କରିବୁ ନା ସେତେ ତୁଳି ଛାଟରେ ଗଲା କରିବୁ?
1: ଆରେ କାନୁ, ପାଟିରେ ଗଲା କରିବି
0: ନା ମାରିବୁ।
1: ଆରେ କାନୁ, ଆଉ କଣ ତତେ ଧୂପ ଦୁଜାଳ ଦେଇ ପୂଜା।

ଶ୍ରୋତବନ୍ଧୁ ଶୁଣିଲେ ରତ୍କାନ୍ତ ଶତପଥୀଙ୍କ କଣ୍ଠରୁ ଓଡ଼ିଆ ଆଲବମ୍ ଗୀତ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଗୋଟେ 6:40 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ। ଆଜିର ପ୍ରସଙ୍ଗ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ର।

0: ନିଶାଦ୍ରବ୍ୟ କାରବାର ବିରୋଧୀ ଦିବସ ପାଳନ କରାଯାଉଛି। ମାନସିକ ସ୍ୱାସ୍ଥ୍ୟ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ସହ ମାଦକ ଦ୍ରବ୍ୟ ଏବଂ ଅପରାଧ ସମ୍ବନ୍ଧୀୟ ମାମଲାକୁ ଲକ୍ଷ୍ୟ ରଖି ଚଳିତ ବର୍ଷ ଏହି ଦିବସ ବିଷୟବସ୍ତୁ ରହିଛି ବିଶ୍ୱ ନିଶା ସମସ୍ୟା ନୂତନ ଆହ୍ୱାନ ଏବଂ ନବସୃଜନ ମଧ୍ୟରେ ସମାଧାନ। ଓଡ଼ିଶା ସହିତ ପୂର୍ବ ଭାରତ ରାଜ୍ୟଗୁଡ଼ିକର ଶିଳ୍ପାୟନ ପ୍ରକ୍ରିୟାକୁ ବ୍ୟାପକ ଭାବେ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆ ପ୍ଲାଟଫର୍ମ ଗୋ ଇଷ୍ଟ ଘୋଷଣା କରିଛନ୍ତି। ସିଆଇଆଇର ପୂର୍ବ ଆଞ୍ଚଳିକ ପରିଷଦ ବୈଠକରେ ଯୋଗଦେଇ ଶ୍ରୀ ମାଝୀ କହିଛନ୍ତି ଏହି ନୂତନ ପଦକ୍ଷେପ ମାଧ୍ୟମରେ ସମଗ୍ର ପୂର୍ବାଞ୍ଚଳ ଓ ପୂର୍ବୋତ୍ତର ରାଜ୍ୟର ଶିଳ୍ପଗୋଷ୍ଠୀଗୁଡ଼ିକ ନିଜ ରାଜ୍ୟରେ ଶିଳ୍ପ ଭିତ୍ତିଭୂମି ଓ ବଜାରକୁ ସୁରକ୍ଷିତ ରଖି ନିବେଶ କରିବାର ସୁଯୋଗ ପାଇବେ। ଆଗାମୀ 5 ବର୍ଷ ମଧ୍ୟରେ ରାଜ୍ୟ ଶିଳ୍ପାୟନ ଓ ଅଭିବୃଦ୍ଧି କ୍ଷେତ୍ରରେ ପୂର୍ବ ଭାରତର ଶ୍ରେଷ୍ଠ ରାଜ୍ୟ ଭାବେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀ ମାଝୀ କହିଛନ୍ତି ଗୋ ଇଷ୍ଟ ନୀତି ଆଧାରରେ ଏକ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଗଠନ କରାଯିବ। ଏହା ସମସ୍ତ ନିବେଶ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ। ଏଥିସହିତ ରାଜ୍ୟର ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ଇପିକଲ୍ ମାଧ୍ୟମରେ ଏକ ସମର୍ପିତ ଗୋ ଇଷ୍ଟ ସେଲ୍ ଗଠନ କରାଯିବ। ନିବେଶ ପ୍ରକ୍ରିୟା ଏବଂ ମଞ୍ଜୁରୀର ସ୍ଥିତିର ତଦାରଖ ପାଇଁ ଗୋ ସ୍ୱିଫ୍ଟ ମଡ୍ୟୁଲ୍ ମଧ୍ୟ ସୃଷ୍ଟି କରାଯିବ ବୋଲି ଶ୍ରୀ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ରାଜ୍ୟର ଶିଳ୍ପାୟନ ନୀତି ରିଜୋଲ୍ୟୁସନ୍ 2022ରେ ଏକ ସଂଶୋଧନ କରାଯାଇଥିବା ସୂଚନା ଦେଇଛନ୍ତି।
1: पारादीप एक बहुत बड़ा पेट्रोकेमिकल्स जो 60,000 करोड़ की बहुत बड़ा हब भी बनते जा रहा है। सेमीकंडक्टर और इलेक्ट्रॉनिक्स जैसे फ्यूचर ओरिएंटेड सेक्टर्स पर भी ध्यान दिया जा रहा है। आज भारत ने विश्व में एक स्वतंत्र जगह बनाई है। समृद्ध ओडिशा के लिए हमारे राज्यों की अर्थनीति को 2036 तक 500 बिलियन अमेरिकी डॉलर अर्थनीति बनाना है और 2037 तक 1.5 बिलियन डॉलर इकोनॉमी तक।
0: मुख्यमंत्री श्री मोदी

ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ କରାଯାଇଛି। ଅନ୍ୟପକ୍ଷରେ ଗରମ ଗୁଳୁଗୁଳି ନେଇ 12 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟି ମାମଲାର ତଦନ୍ତ କରୁଥିବା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ। ରିପୋର୍ଟ ଆଧାରରେ 4 ନିଲମ୍ବନ କଲେ ମୁଖ୍ୟମନ୍ତ୍ରୀ। ପୂର୍ବାଞ୍ଚଳରେ ଶିଳ୍ପାୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆରମ୍ଭ ହେବ ଗୋ ଇଷ୍ଟ ପ୍ଲାଟଫର୍ମ। 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରୁଛନ୍ତି ମୁଖ୍ୟମନ୍ତ୍ରୀ ଏବଂ

ସେମାନେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଜଡ଼ିତ ହୋଇଥାନ୍ତି, ଫଳରେ ଭବିଷ୍ୟତ ଜୀବନ ନଷ୍ଟ ହୋଇଥାଏ। ପ୍ରାରମ୍ଭିକ ଅବସ୍ଥାରେ କୁସଙ୍ଗରୁ ଆରମ୍ଭ ହୋଇଥିବା ଏହି ଅଭ୍ୟାସ ପରବର୍ତ୍ତୀ କାଳରେ ଦୈନନ୍ଦିନ ଜୀବନର ଏକ ମାଧ୍ୟମରେ ପରିଣତ ହୋଇଥାଏ। ଏପରି ସ୍ଥିତିରେ ନିଶାଦ୍ରବ୍ୟର ବେଆଇନ କାରବାର ମଧ୍ୟ ବୃଦ୍ଧି ପାଉଛି। କେତେକ କ୍ଷେତ୍ରରେ ଏହି ନିଷିଦ୍ଧ ପଦାର୍ଥ ଦେଶରେ ଉତ୍ପାଦିତ ହେଉଥିବା ବେଳେ ଅନ୍ୟ କ୍ଷେତ୍ରରେ ଏହା ବେଆଇନ ଭାବେ ବିଦେଶରୁ ଆସିଥାଏ। ବିଜ୍ଞାନ ଏବଂ ଗବେଷଣା ଆଧାରରେ ଏକ ପ୍ରଭାବୀ ନିଶାଦ୍ରବ୍ୟ ନୀତି ପ୍ରସ୍ତୁତ କରିବା ପାଇଁ ଜାତିସଂଘ ପ୍ରତ୍ୟେକ ଦେଶକୁ ଆହ୍ୱାନ ଦେଇଛି। ଇତିହାସରୁ ଜଣାପଡ଼େ, ଚୀନର ଲିନ୍ ଜେକ୍ସୁ ନାମକ ଜଣେ ବ୍ୟକ୍ତି ଗୁଆଙ୍ଗଡୋଙ୍ଗର ହୁମେନ୍ଠାରେ ଅଫିମ କାରବାର ବିରୋଧରେ ଆନ୍ଦୋଳନ କରି 1848 ମସିହା ଜୁନ୍ ମାସ 25 ତାରିଖରେ ଏହାକୁ ବନ୍ଦ କରିବାରେ ସଫଳ ହୋଇଥିଲେ। ଏହା ଥିଲା ଚୀନର ପ୍ରଥମ ଅଫିମ ଯୁଦ୍ଧର ଠିକ୍ ପୂର୍ବବର୍ତ୍ତୀ ସମୟ। ତେଣୁ ଜୁନ୍ 26 ତାରିଖକୁ ଜାତିସଂଘ ଆନ୍ତର୍ଜାତିକ ବେଆଇନ ନିଶାଦ୍ରବ୍ୟ କାରବାର ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲା। 2016 ମସିହାରେ ଏହି ପ୍ରସଙ୍ଗରେ ଜାତିସଂଘ ସାଧାରଣ ପରିଷଦର ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା। ରାଜ୍ୟସ୍ତରରେ ନିଶା ନିବାରଣ ଲକ୍ଷ୍ୟ ନେଇ ସରକାର ଦିଶା ଯୋଜନା କାର୍ଯ୍ୟକାରୀ କରିଛନ୍ତି। 2020 ଅଗଷ୍ଟ 15 ତାରିଖରେ ଦେଶବ୍ୟାପୀ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏପର୍ଯ୍ୟନ୍ତ 3 କୋଟିରୁ ଅଧିକ ଲୋକଙ୍କ ପାଖରେ ଏନେଇ ସଚେତନତା ବାର୍ତ୍ତା ପହଞ୍ଚାଯାଇସାରିଛି। ତେଣୁ ଆସନ୍ତୁ ନିଜେ ନିଶାଠାରୁ ଦୂରେଇ ରହିବା ସହ ଅନ୍ୟକୁ ସଚେତନ କରିବା ଏବଂ ଭାରତକୁ ଏକ ସୁସ୍ଥ ନିଶାମୁକ୍ତ ରାଷ୍ଟ୍ର ଭାବେ ଗଢ଼ି ତୋଳିବାରେ ସହଯୋଗ।

ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ନିଶାମୁକ୍ତ ଭାରତ ଅଭିଯାନ ଜନସାଧାରଣଙ୍କ ସହଭାଗିତାରେ ଏକ ଗଣ ଆନ୍ଦୋଳନର ରୂପ ନେଇଛି କହିଲେ ପ୍ରଧାନମନ୍ତ୍ରୀ। ଭେନେଜୁଏଲାକୁ ଭୂକମ୍ପ ପରବର୍ତ୍ତୀ ସହାୟତା ପାଇଁ ଭାରତ ପକ୍ଷରୁ ଆରମ୍ଭ ହେଲା ଅପରେସନ ଆମିଷ୍ଟାର୍ଡ। ଭାରତ ପଠାଇଲା 35 ଟନ୍ରୁ ଅଧିକ ରିଲିଫ ସାମଗ୍ରୀ ଓ ଜୀବନ ରକ୍ଷାକାରୀ ଔଷଧ। ଭାରତ ଓ ଭୁଟାନ ମଧ୍ୟରେ ଶିକ୍ଷା, ଦକ୍ଷତା ଏବଂ ଜ୍ଞାନ

0: ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ ପ୍ରଧାନମନ୍ତ୍ରୀ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଏକ ନିଶାମୁକ୍ତ ଓ ବିକଶିତ ଭାରତ ଗଠନ ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ବର୍ମା ନିଜ ଆଲେଖ୍ୟରେ ଲେଖିଛନ୍ତି, ସରକାର ନିଶା ସେବନକୁ ଏକ ଗମ୍ଭୀର ସମସ୍ୟା ଭାବେ ଗ୍ରହଣ କରିଛନ୍ତି, ଯାହା ଦେଶର ଯୁବପିଢ଼ିଙ୍କ ଭବିଷ୍ୟତ ଏବଂ ପ୍ରଗତି ସହ ଜଡ଼ିତ। ଦେଶର ସମସ୍ତ ନାଗରିକ ବିଶେଷ କରି ଯୁବପିଢ଼ି ଏହି ଜାତୀୟ ଅଭିଯାନର ଅଂଶୀଦାର ହେବା ଜରୁରୀ ବୋଲି ସେ କହିଛନ୍ତି। ସମସ୍ତେ ଏକାଠି ହୋଇ ଏହି ଅଭିଯାନକୁ ଏକ ଗଣସଂକଳ୍ପ ପରିଣତ କରିବାକୁ ଶ୍ରୀ ବର୍ମା ଅନୁରୋଧ କରିଛନ୍ତି। ଏକ ବିକଶିତ ଭାରତ ଗଠନ କ୍ଷେତ୍ରରେ ଏହି ନିଶାମୁକ୍ତ ଭାରତ ସଂକଳ୍ପ ଏକ ଶକ୍ତ ଆଧାର ହେବ ବୋଲି ମନ୍ତ୍ରୀ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ନାର୍କୋ କୋଅର୍ଡିନେସନ୍ ସେଣ୍ଟର ଏନ୍କଡ୍ର ଦଶମ ଶୀର୍ଷସ୍ତରୀୟ ବୈଠକକୁ ସମ୍ବୋଧିତ କରି ନିଶା କାରବାର ବିରୁଦ୍ଧରେ ଏକ ମିଳିତ ସଂଗ୍ରାମ ପାଇଁ ଆହ୍ୱାନ ଦେଇଛନ୍ତି। ଶ୍ରୀ ଶାହା କହିଛନ୍ତି, ନିଶା ସମସ୍ୟା ଦେଶର ସୁରକ୍ଷା, ସାମାଜିକ ସ୍ଥିରତା, ଅର୍ଥନୈତିକ ସ୍ୱାର୍ଥ ଏବଂ ଯୁବପିଢ଼ିଙ୍କ ସହ ସାରା ଦେଶର ଭବିଷ୍ୟତ ପ୍ରତି ଏକ ବଡ଼ ବିପଦ। ଏହି ସଂଗ୍ରାମରେ ବିଜୟ ଲାଭ ପାଇଁ ସେ ଆଧ୍ୟାତ୍ମିକ ଗୁରୁ, ଯୁବବର୍ଗ ଏବଂ ମା'ମାନଙ୍କୁ ଏକାଠି ହେବାକୁ ଅନୁରୋଧ କରିଛନ୍ତି।
1: मेरा आप सबसे विनम्र आग्रह है कि देश के आने वाले 100 वर्ष के भविष्य के लिए सभी सरकारों को एक साथ एक मंच पर आना होगा। सभी विभागों को जनता को गाइड करने वाले संतों को भी जोड़ना पड़ेगा और युवाओं पर घर में अपना रसूख रखने वाली हमारी मातृशक्ति को भी इसमें जोड़ना पड़ेगा, तभी जाकर इस लड़ाई के खिलाफ हम पूर्णतया सफल हो सकते हैं।
0: ସ୍ୱରାଷ୍ଟ୍ରମନ୍ତ୍ରୀ ତଥ୍ୟ ରଖି କହିଛନ୍ତି, 2004-2014 ମଧ୍ୟରେ ପ୍ରାୟ 26 ଲକ୍ଷ କିଲୋଗ୍ରାମ ସିନ୍ଥେଟିକ୍ ଡ୍ରଗ୍ସ ଜବତ ହୋଇଥିଲା। ଏହାର ତୁଳନାରେ 2014-2026 ମଧ୍ୟରେ ଏହି ପରିମାଣ ବୃଦ୍ଧି ପାଇ 1,08,00,000 କିଲୋଗ୍ରାମରେ ପହଞ୍ଚିଛି, ଯାହା ସରକାରଙ୍କ ଅଭିଯାନର ସଫଳତାକୁ ଦର୍ଶାଉଛି। ନାର୍କୋଟିକ୍ସ ନିୟନ୍ତ୍ରଣ ବ୍ୟୁରୋ ଏନ୍ସିବି ଅନେକ ଅନ୍ଲାଇନ୍ ପୋର୍ଟାଲ ବିକଶିତ କରିଛି। ନିଶା ସମ୍ବନ୍ଧୀୟ ମାମଲାଗୁଡ଼ିକର ସୂଚନା ଏହି ପୋର୍ଟାଲରେ ସମୟସୀମା ମଧ୍ୟରେ ଅପଲୋଡ୍ କରିବାକୁ ଶ୍ରୀ ଶାହା ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ୍ ମହାନିର୍ଦ୍ଦେଶକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ସ୍ୱରାଷ୍ଟ୍ରମନ୍ତ୍ରୀ ଭିଜନ ଡକ୍ୟୁମେଣ୍ଟ ଅନ୍ ନାର୍କୋଟିକ୍ସ କଣ୍ଟ୍ରୋଲ 2024-2029 ଉନ୍ମୋଚନ କରିଛନ୍ତି। ଏହା ନିଶା ଚାହିଦା ହ୍ରାସ, ଯୋଗାଣ ବନ୍ଦ ଏବଂ ନିଶାମୁକ୍ତି ପାଇଁ ଏକ ରୂପରେଖ ପ୍ରସ୍ତୁତ କରିବ। ଏଥିସହ ଶ୍ରୀ ଶାହା ଏକ ସ୍ୱତନ୍ତ୍ର ଅଭିଯାନର ଆରମ୍ଭ କରିଛନ୍ତି, ଯାହା ଅଧୀନରେ ପ୍ରାୟ 6,000 କୋଟି ଟଙ୍କା ମୂଲ୍ୟର 2,09,500 କିଲୋଗ୍ରାମରୁ ଅଧିକ ଜବତ ନିଶାଦ୍ରବ୍ୟକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦିଆଯିବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ଅପରେସନ୍ ଆମିଷ୍ଟାଡ୍ ଆରମ୍ଭ କରିବା ନେଇ ଘୋଷଣା କରିଛନ୍ତି। ଏହି ଅପରେସନ୍ ଅନ୍ତର୍ଗତ ଭୂକମ୍ପ ପରବର୍ତ୍ତୀ ସହାୟତା ପାଇଁ ଭାରତୀୟ ବାୟୁସେନାର 2 C-17 ବିମାନକୁ ଭେନେଜୁଏଲା ଅଭିମୁଖେ ଉଡ଼ାଣ ଭରିଛି। ସ୍ପାନିଶ ଭାଷାରେ ଆମିଷ୍ଟାଡ୍ ଶବ୍ଦର ଅର୍ଥ ହେଉଛି ବନ୍ଧୁତା। ଭାରତ ଏବଂ ଭେନେଜୁଏଲା ସମ୍ପର୍କକୁ ଦର୍ଶାଇ ଏହି ଅଭିଯାନର ନାମକରଣ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ସହାୟତା ସାମଗ୍ରୀ ମଧ୍ୟରେ ଭାରତୀୟ ସେନାର ଭ୍ରାମ୍ୟମାଣ କ୍ଷେତ୍ରୀୟ ହସ୍ପିଟାଲର ଏକ ୟୁନିଟ୍ ସାମିଲ ଥିବାବେଳେ ଭୂକମ୍ପ ପ୍ରଭାବିତ ଲୋକଙ୍କ ପାଇଁ 35 ଟନ୍ରୁ ଅଧିକ ଜରୁରୀକାଳୀନ ରିଲିଫ୍ ସାମଗ୍ରୀ, ଜୀବନ ରକ୍ଷାକାରୀ ଔଷଧ ଏବଂ ଚିକିତ୍ସା ଉପକରଣ ପଠାଯାଇଛି। ଏହି ଜରୁରୀକାଳୀନ ଚିକିତ୍ସା ସାମଗ୍ରୀ ମଧ୍ୟରେ 2 ଅତ୍ୟାଧୁନିକ ଭ୍ରାମ୍ୟମାଣ ହସ୍ପିଟାଲ ଭୀଷ୍ମ କ୍ୟୁ ମଧ୍ୟ ରହିଛି, ଯାହା ଅତି କମ୍ ସମୟରେ ଆହତମାନଙ୍କର ଚିକିତ୍ସା କରିବାରେ ସହାୟକ ହେବ। ବିପଦ ସମୟରେ ଭେନେଜୁଏଲା ସରକାର ଏବଂ ସେଠାକାର ଜନସାଧାରଣଙ୍କ ସହ ଭାରତର ସମର୍ଥନ ନେଇ ପ୍ରତିବଦ୍ଧତା ରହିଛି ବୋଲି ବୈଦେଶିକ ମନ୍ତ୍ରୀ ପ୍ରକାଶ କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲିଠାରୁ 2 କର୍ଣ୍ଣାଟକ ଗସ୍ତରେ ଯିବେ। ବେଙ୍ଗାଲୁରୁଠାରେ ଅନୁଷ୍ଠିତ ହେବାକୁ ଥିବା ନାଦପ୍ରଭୁ ଶ୍ରୀ କେମ୍ବେ ଗୌଡ଼ାଙ୍କ 517ତମ ଜନ୍ମବାର୍ଷିକ ଉତ୍ସବରେ ଉପରାଷ୍ଟ୍ରପତି ଯୋଗଦେବେ। ଆସନ୍ତା ରବିବାର ଦିନ ସେ ବେଙ୍ଗାଲୁରୁରେ ଆୟୋଜିତ ନିଶାମୁକ୍ତ ଭାରତ ସମ୍ମିଳନୀରେ ଯୋଗଦେବେ। ରାଜୀବ ଗାନ୍ଧି ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ଏବଂ ଆନ୍ତର୍ଜାତିକ ନିଶାଦ୍ରବ୍ୟ ବେଆଇନ ଚୋରାଚାଲାଣ ଓ ଅପବ୍ୟବହାର ନିରୋଧୀ ଦିବସ ଅବସରରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।

0: କହିଛନ୍ତି। ବୈଠକରେ ଉଭୟ ଦେଶ ଶିକ୍ଷା, ଦକ୍ଷତା ଏବଂ ଜ୍ଞାନର ଆଦାନ ପ୍ରଦାନକୁ ଅଧିକ ସଶକ୍ତ କରିବା କ୍ଷେତ୍ରରେ ସହମତି ପ୍ରକାଶ କରିଛନ୍ତି। ଜାପାନ ପ୍ରଧାନମନ୍ତ୍ରୀ ସାନାଇ ତାକାଇଚି ଆସନ୍ତା ମାସ ପହିଲାରୁ ତିନି ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀ ଗସ୍ତରେ ଆସି ଷୋଡ଼ଶ ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଏହି ସମ୍ମିଳନୀ ଦ୍ୱାରା ଉଭୟ ଦେଶ ମଧ୍ୟରେ ଥିବା ସମସ୍ତ ସହଯୋଗ ସମୀକ୍ଷା କରାଯିବା ସହ ସମ୍ପର୍କକୁ ଆହୁରି ଦୃଢ଼ କରିବା ପାଇଁ ଏକ ବଡ଼ ସୁଯୋଗ ମିଳିବ। ଉଭୟ ଦେଶ ପାରସ୍କରିକ ସ୍ୱାର୍ଥ ସମ୍ମିଳିତ ବିଭିନ୍ନ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ନିଜ ନିଜର ମତ ବିନିମୟ କରିବେ। ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ସାନାଇ ତାକାଇଚିଙ୍କର ଏହା ପ୍ରଥମ ଭାରତ ଗସ୍ତ। ପୂର୍ବରୁ ଗତବର୍ଷ ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଚଦଶ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଟୋକିଓ ଗସ୍ତ କରିଥିଲେ। କୋଲକାତାର ତର୍ତ୍ତଲା ଅଟ୍ଟାଳିକା ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା 15 ବୃଦ୍ଧି ପାଇଛି। ଆହତମାନଙ୍କୁ କୋଲକାତାର SSKM ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଘଟଣାସ୍ଥଳରେ ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପୁଲିସ୍ ଏହି ମାମଲାରେ ଜଣେ ସରକାରୀ ଅଧିକାରୀଙ୍କ ସମେତ ମୋଟ 6 ଜଣଙ୍କୁ ଗିରଫ କରିଛି। ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗତକାଲି ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି। ଜାତିସଂଘର ଆନ୍ତର୍ଜାତିକ ସାମୁଦ୍ରିକ ସଂଗଠନ IMO ଆଜି ହର୍ମୁଜ୍ ପ୍ରଣାଳୀ ଦେଇ ଚାଲିଥିବା ଜାହାଜ ଏସ୍କର୍ଟ ଅଭିଯାନକୁ ସାମୟିକ ଭାବେ ବନ୍ଦ କରିଦେଇଛି। ଓମାନ ନିକଟରେ ଏକ ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ ପରେ IMO ଏହି ପଦକ୍ଷେପ ଗ୍ରହଣ କରିଛି। ଏହି ଆକ୍ରମଣ ଯୋଗୁଁ ଇରାନ ସହ ହୋଇଥିବା ପ୍ରାରମ୍ଭିକ ଅସ୍ତ୍ରବିରତି ସଫଳ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ତାଇୱାନର ଏଭରଗ୍ରୀନ୍ ମେରାଇନ୍ କମ୍ପାନୀ କହିଛି, ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ସମୟରେ ଏକ ଅଜଣା ବସ୍ତୁ ସେମାନଙ୍କ କଣ୍ଟେନର ଜାହାଜରେ ବାଜିଥିଲା। ତେବେ ଜାହାଜଟି ସେହି ଜଳପଥରୁ ସୁରକ୍ଷିତ ଭାବେ ବାହାରି ଆସିଛି ଏବଂ ସେଥିରେ ଥିବା କର୍ମଚାରୀ ଓ ସାମଗ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ଅନ୍ୟପକ୍ଷରେ ଆମେରିକାର 2 ଅଧିକାରୀ ଏହି ଆକ୍ରମଣ ପାଇଁ ଇରାନକୁ ଦାୟୀ କରିଛନ୍ତି। ଇରାନ ପ୍ରଶାସନ ଚେତାବନୀ ଦେଇ କହିଛି, ସେମାନଙ୍କ ଦ୍ୱାରା ଅନୁମୋଦିତ ରୁଟ୍ ବାହାରି ଯାଉଥିବା ଜାହାଜଗୁଡ଼ିକୁ କୌଣସି ସୁରକ୍ଷା ଗ୍ୟାରେଣ୍ଟି ଦିଆଯିବ ନାହିଁ। IMO ମହାନିର୍ଦ୍ଦେଶକ ଆର୍ସିଙ୍ଗୋ ଡୋମିଙ୍ଗୁଏ କହିଛନ୍ତି, ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପାଇଁ ଏହି ଅଭିଯାନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଜାପାନରେ 2 ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ ମେଖଲା ଏବଂ ହିଓସର ପ୍ରଭାବରେ ସେଠାରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି। ସମଗ୍ର ଦେଶରେ ଯାତାୟତ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହେବାର ଆଶଙ୍କା ଥିବା ଯୋଗୁଁ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯିବା ସହ ପ୍ରାୟ 10,00,000 ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ଜରୁରୀକାଳୀନ ନିର୍ଦ୍ଦେଶ ଦିଆଯାଇଛି। ପ୍ରତିକୂଳ ପାଗ ଯୋଗୁଁ ଏପର୍ଯ୍ୟନ୍ତ 200 ଅଧିକ ବିମାନର ଉଡ଼ାଣ ବାତିଲ କରାଯାଇଥିବା ନେଇ ଜାପାନ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ଏଥିସହ ଅନେକ ଟ୍ରେନ୍ ଚଳାଚଳ ବନ୍ଦ ରହିଛି ଏବଂ କେତେକ ମୁଖ୍ୟ ଏକ୍ସପ୍ରେସ୍ ୱେକୁ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ବେଲ୍ଫାଷ୍ଟରେ ଚାଲିଥିବା ଭାରତ ଆୟାର୍ଲାଣ୍ଡ ଅନ୍ତର୍ଜାତୀୟ T20 କ୍ରିକେଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଆୟୋଜକ ଆୟାର୍ଲାଣ୍ଡ 12 4 ହରାଇ 86 ରନ୍ ସଂଗ୍ରହ କରିଥିଲା। ଭାରତ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। T20 ଶୃଙ୍ଖଳାର ଦ୍ୱିତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ ଆସନ୍ତା ରବିବାର ଦିନ ଖେଳାଯିବ। ଫିଫା ବିଶ୍ୱକପ୍ର ଗ୍ରୁପ୍ ଆଇର ଏକ ମ୍ୟାଚ୍ରେ ଆଜି ନରୱେ ଓ ଫ୍ରାନ୍ସ ମଧ୍ୟରେ ଖେଳାଯିବ। ଅନ୍ୟ ଏକ ମ୍ୟାଚ୍ରେ ଇରାକ ଓ ସେନେଗାଲ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ଉଭୟ ମ୍ୟାଚ୍ ଭାରତୀୟ ସମୟ ରାତି 12:30 ଆରମ୍ଭ ହେବ। ଅନ୍ୟପକ୍ଷରେ ଟୁର୍ଣ୍ଣାମେଣ୍ଟରେ ଚାଲିଥିବା ଅନ୍ୟ ମ୍ୟାଚ୍ଗୁଡ଼ିକରେ ଇକ୍ୱେଡର, ଆଇଭରିକୋଷ୍ଟ, ନେଦରଲ୍ୟାଣ୍ଡ୍ସ ଏବଂ ତୁର୍କୀ ବିଜୟ ଲାଭ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ, ନିଶାମୁକ୍ତ ଭାରତ ଅଭିଯାନ ଜନସାଧାରଣଙ୍କ ସହଭାଗିତାରେ ଏକ ଗଣ ଆନ୍ଦୋଳନର ରୂପ ନେଇଛି କହିଲେ ପ୍ରଧାନମନ୍ତ୍ରୀ। ଭେନେଜୁଏଲାକୁ ଭୂକମ୍ପ ପରବର୍ତ୍ତୀ ସହାୟତା ପାଇଁ ଭାରତ ପକ୍ଷରୁ ଆରମ୍ଭ ହେଲା ଅପରେସନ୍ ଆମିଷ୍ଟାର୍ଡ। ଭାରତ ଓ ଭୁଟାନ ମଧ୍ୟରେ ଶିକ୍ଷା, ଦକ୍ଷତା ଏବଂ ଜ୍ଞାନର ଆଦାନ ପ୍ରଦାନକୁ ସଶକ୍ତ କରିବା କ୍ଷେତ୍ରରେ ସହମତି ପ୍ରକାଶ କଲେ ଉଭୟ ଦେଶ ଏବଂ ଆୟାର୍ଲାଣ୍ଡ ବିପକ୍ଷ T20 କ୍ରିକେଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
1: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ।

0: ଯେ ସରକାରଙ୍କୁ କେମିତି ଆମେ ଉତ୍ତରଦେହୀ କରିପାରିବୁ। ବହୁତ ସମୟରେ ଦଳ ଭାବେ ନାହିଁ ଯେ ସେମାନେ ଉତ୍ତରଦାୟୀ ବୋଲି, ଆମେ ଚାହୁଁଛୁ ଯେ ସରକାର ମାନେ ଉତ୍ତରଦେହୀ ହେବା କଥା, ତାଙ୍କର କାମର ବିବରଣୀ ନେଇକି ଲୋକଙ୍କ ପାଖକୁ ଯିବା କଥା, ଏବଂ ଗୋଟେ ଛାତ୍ର ଭଳିଆ ଛାତ୍ର ଯେମିତି ପାଠ ପଢେ ଏବଂ କ୍ଲାସ ପରୀକ୍ଷା ଦିଏ ଏବଂ ଶିକ୍ଷକ ମାନେ ତାର ମୂଲ୍ୟାଙ୍କନ କରନ୍ତି କେତେ ମାର୍କ ସେ ପାଇବ, ଆମେ ଚାହୁଁଛୁ ଗୋଟେ ସରକାରକୁ ମଧ୍ୟ ସେଭଳିଆ ଛାତ୍ର ଭାବରେ ଆମର ଶିକ୍ଷକ ଏବଂ ମୂଲ୍ୟାଙ୍କନ କରିବା ଲୋକ ହେଲେ ଭୋଟର ମାନେ ଯେଉଁମାନେ ଆମକୁ ନିର୍ବାଚିତ କରିକି ସରକାର ଗଠନ କରିବା ସୁଯୋଗ ଦେଇଛନ୍ତି। ତେଣୁ ଆମେ ଆମର ପ୍ରୋଗ୍ରେସ ରିପୋର୍ଟ ନେଇକି ଯାଉଛୁ ଲୋକଙ୍କ ପାଖକୁ, ବିଭିନ୍ନ ବିଭାଗର ମଧ୍ୟ ପ୍ରୋଗ୍ରେସ ରିପୋର୍ଟ ନେଇକି ଯାଉଛୁ। ଧାନ ଇନପୁଟ ସବସିଡି 8 ଟଙ୍କାରୁ ଆରମ୍ଭ କରିବା, ଧାନ କ୍ୱିଣ୍ଟାଲ ପିଛା 3100 ଟଙ୍କାରେ କ୍ରୟ କରିବା ନିଷ୍ପତ୍ତି ନେବା, ସୁଭଦ୍ରା ଯୋଜନାରେ 5 ବର୍ଷ ଭିତରେ ବର୍ଷକୁ 10,000 ଲେଖା ହିସାବରେ ଓଡ଼ିଶାର ସମସ୍ତ 18 ବର୍ଷରୁ ଉର୍ଦ୍ଧ ମା ଭଉଣୀ ପାଖରେ ସୁଭଦ୍ରା ଯୋଜନା ପହଞ୍ଚେଇବା, ଏଠି ଶିକ୍ଷାର ମାନ ବଢିବା, ସମସ୍ତଙ୍କ ପାଖରେ ଶିକ୍ଷା ପହଞ୍ଚେଇବା, କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ମାଧ୍ୟମରେ ଓଡ଼ିଶାର ଛାତ୍ର ମାନଙ୍କୁ ଉଚ୍ଚ ଶିକ୍ଷା ପ୍ରଦାନ କରିବା।
1: ଦେବଗଡ଼ ବିକାଶ ଭବନ ସମ୍ମିଳନୀ କକ୍ଷରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଉପରେ ଅତ୍ୟାଚାର ନିବାରଣ ସମ୍ବନ୍ଧୀୟ POA ଆଇନ 1999 କାର୍ଯ୍ୟକାରିତା ଉପରେ ଜିଲ୍ଲାସ୍ତରୀୟ ତ୍ରୈମାସିକ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏହି ବର୍ଗର ଲୋକମାନଙ୍କ ସୁରକ୍ଷା, ସାମାଜିକ ସଶକ୍ତିକରଣ ଏବଂ ଅତ୍ୟାଚାର ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା। କୋଭିଡ୍ ମହାମାରୀ ସମୟରେ ପିତା କିମ୍ବା ଉଭୟ ପିତାମାତାଙ୍କୁ ହରାଇଥିବା ଶିଶୁମାନଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଚଳିତ ବର୍ଷ ମାଟ୍ରିକ୍ ଓ ଯୁକ୍ତ 2 ପରୀକ୍ଷାରେ ଉତ୍ତୀର୍ଣ୍ଣ ଏହି ବର୍ଗର ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପାଇଁ ଯଶୋଦା ଯୋଜନାରେ ସହାୟତା ଯୋଗାଇ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ 8 ଜଣ ଛାତ୍ରଛାତ୍ରୀଙ୍କୁ ଗ୍ରୀନ୍ ପ୍ୟାସେଜ୍ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ସୂଚନା ଅନୁଯାୟୀ ଏହି ପିଲାମାନେ ବଲାଙ୍ଗୀର ଭୁବନେଶ୍ୱର ସ୍ଥିତ ଷ୍ଟେଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜ୍ମେଣ୍ଟରେ ନାମ ଲେଖାଇ ମାଗଣା ଉଚ୍ଚଶିକ୍ଷା ସୁବିଧା ପାଇବେ। ଆଗାମୀ ମୌସୁମୀ ବର୍ଷାକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ମୁକାବିଲା ପାଇଁ ଦେବଗଡ଼ରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ସମସ୍ତ ବିଭାଗକୁ ପୂର୍ବ ପ୍ରସ୍ତୁତି ସୁନିଶ୍ଚିତ କରିବା, ଦୁର୍ଗମ ଅଞ୍ଚଳରେ ଖାଦ୍ୟ ସାମଗ୍ରୀ ଓ କିରୋସିନ ମହଜୁଦ ରଖିବା, କୃଷି ପାଇଁ ବିହନ, ସାର ଓ କୀଟନାଶକ ସଂରକ୍ଷଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର 10 ବର୍ଷ ପୂର୍ତ୍ତି ଅବସରରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗର୍ଭବତୀ ମହିଳାଙ୍କ ପାଇଁ ସ୍ୱାସ୍ଥ୍ୟ ସଚେତନତା ଓ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲାର 500ରୁ ଅଧିକ ଗର୍ଭବତୀ ମହିଳା ଏହି ସେବାର ସୁଫଳ ପାଇବା ବେଳେ ସୁରକ୍ଷିତ ମାତୃତ୍ୱ ସମ୍ପର୍କରେ ସଚେତନ କରାଯାଇଥିଲା। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଦେବଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରକୋଟ, ରିଆମାଳ ଓ ତିଲେଇବଣି ବ୍ଲକରେ 73 ଜଣ ବୁଥ୍ ଲେଭେଲ୍ ଏଜେଣ୍ଟଙ୍କୁ ତାଲିମ ପ୍ରଦାନ କରାଯାଇଛି। ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଅନୁସାରେ ଯୋଗ୍ୟ ଭୋଟରଙ୍କ ନାମ ଭୋଟର ତାଲିକାରେ ସାମିଲ ଓ ଅଯୋଗ୍ୟ ନାମ ବାଦ୍ ଦେବା ପ୍ରକ୍ରିୟା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ।
2: ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ପ୍ରିୟଗଡ଼ରେ 7:33 ପ୍ରଚାର କରୁଛୁ ଚାଷୀ ଭାଇଙ୍କ ପାଇଁ କାର୍ଯ୍ୟକ୍ରମ କୃଷି ସଂସାର।

0: ବର୍ଷା ପାଣି ଫାଣି ପଡ଼ିଲାନି ବୋଲେ ଅନ୍ୟ କଣ ହେଲେ ଚାଷ କ୍ଷତି ହେଲେ ସେଥିରେ ଲାଭ ମିଳିଯିବ, ଏଇଟା ନଷ୍ଟ ହେଲେ ମଧ୍ୟ ସେଆଡୁ ଫାଇଦା ପାଇବା। ସେ କଥା ଯାକ କହିଲ ମତେ ମନେ ପଡ଼ିଗଲା, ଆମର ରାମଚନ୍ଦ୍ର ସାହୁ ଏ ଲୁଣି ନାଠି ନାଇଁ
1: ହଁ ନୁନି
0: ସାନ,
1: ନାଠି ହଁ ହଁ
0: ହଁ
1: ହଁ
0: ସାନ ଖେମୁଣ୍ଡି ବ୍ଲକ ଲୁଣି ନାଠି ଗ୍ରାମର ଜଣେ ଉଦ୍ୟୋଗୀ ଆଉ ବରିଷ୍ଠ ଚାଷୀ ଆଉ ଶିକ୍ଷିତ ଚାଷୀ,
1: ଶିକ୍ଷିତ ଚାଷୀ ହଁ ଆମେ
0: ହଁ
1: ଯାଇନି କି କେତେ ଭଲ ହେଇଛି
0: ଯାଇଥିଲେ
1: ତାଙ୍କର
0: ତାଙ୍କ ପାଖକୁ ହେଲେ ଏମିତି କଥା ହଉ ତାଙ୍କ ସହିତ, ସେ ବଢିଆ କଥା କହିଲେ ମାନେ ମିଶ୍ରିତ ଚାଷରେ ଲାଭ କିଭଳି ହେଇପାରିବ ତାରି ସମ୍ପର୍କରେ ବଢିଆ ସୁନ୍ଦର କଥା କହିଛନ୍ତି, ଶୁଣ।
2: ରାମଚନ୍ଦ୍ର ଭାଇ ନମସ୍କାର।
3: ନମସ୍କାର ସାର। ନମସ୍କାର।
2: ହେଲେ ଆମେ ଜାଣିଛୁ ଆଗ ସମୟରେ ମାନେ ପୂର୍ବ ପୁରୁଷ ଠୁ ଆମେ ଲକ୍ଷ୍ୟ କରି ଯାହା ସବୁ ଦେଖି ଆସିଛୁ,
3: ଆଜ୍ଞା
2: ପ୍ରଥମେ ସବୁବେଳେ କେବଳ ଧାନ ଚାଷକୁ ହିଁ ପ୍ରାଧାନ୍ୟ ଦଉଥିଲେ, ବର୍ଷ ସାରା କେବଳ ଦେଖୁଛେ ଧାନ ଚାଷକୁ ହିଁ ଅନେଇକିରି ବସିଲେ ଥରୁଟିଏ ଧାନ ଚାଷ ହଉଥିଲା ଆଉ ବାକି ଜମିଟା ପଡିଆ ପଡୁଥିଲା।
3: ଆଜ୍ଞା
2: ବର୍ତ୍ତମାନ ନୂତନ ବିଜ୍ଞାନ କୌଶଳ ନୂତନ ନୀତି ବା କୌଶଳ ମାଧ୍ୟମରେ କୃଷି କ୍ଷେତ୍ରରେ ମଧ୍ୟ ଆଜିକାଲି ଅଗ୍ରଣୀ ଭୂମିକା ନେଇଛି, ଯାହାକି କେବଳ ଧାନ ଚାଷ ବ୍ୟତୀତ ଅନ୍ୟାନ୍ୟ ଚାଷ ମଧ୍ୟ କରିପାରୁଛନ୍ତି ଚାଷୀ ଭାଇମାନେ।
3: ଆଜ୍ଞା
2: ଆମେ ପ୍ରତ୍ୟେକ ଅଞ୍ଚଳ ବୁଲି ଦେଖି ଆସୁଛୁ ଆଉ ସାଧାରଣତଃ ପଡିଆ ପକେଇବା ପାଇଁ କେହି ଇଚ୍ଛା ପ୍ରକାଶ କରୁନାହାନ୍ତି, ଚାଷ ଜମି ସବୁବେଳେ ଗୋଟେ ବର୍ଷ ସାରା କଣ ନା କଣ ଗୋଟେ ଚାଷ ହେଇଥାଉଛି,
3: କାହିଁ ପଡିଆ ପକେଇ କାହିଁକି, ବର୍ତ୍ତମାନ ସବୁ ସୁବିଧା ସରକାରଙ୍କ ଦ୍ଵାରା ଯନ୍ତ୍ରପାତି ଆଧୁନିକ ଧରଣର ଯନ୍ତ୍ରପାତି ବାହାରିଲାଣି, ପଡିଆ ପଡିଆ ନାହିଁ, ଆଗରୁ ନଥିଲା କିଛି
2: ସେ ଯୋଉ ଆମେ ସବୁ ପ୍ରକାର ମିଶିକି ଯୋଉ ଚାଷ କରୁଛେ ସେ ଯୋଉ ସମନ୍ୱିତ ଚାଷ ବା ମିଶ୍ରିତ ଚାଷ ସେଥିରେ କେମିତି କିଭଳି ଲାଭ ହଉଛି ଆପଣଙ୍କ ମତରେ ଆପଣ ଜଣାଇବେ।
3: ଆଜ୍ଞା ଏକ୍ଚୁଲି କହିବାକୁ ଗଲେ ଚାଷ କ୍ଷେତ୍ରରେ ତ ଏମିତି ସଠିକ କଣ ଲାଭ ହବ ସେମିତି ସ୍ପଟ ଟୁ ସ୍ପଟ ହେଇପାରିବନି,
2: ଆଜ୍ଞା
3: କିନ୍ତୁ ଚାଷୀ ହିସାବରେ ଏତିକି କହିପାରିବା ଯେ ବର୍ଷସାରା ଯଦି ଜଣେ ଚାଷୀ ପ୍ରକୃତ ହୃଦୟଙ୍ଗମ ସହ ହୃଦୟର ସହ ଯଦି ଚାଷ କରେ ଆଉ ମିଶ୍ରିତ ଚାଷକୁ ଆତ୍ୟାଧୁନିକ ପ୍ରଣାଳୀରେ ଯଦି ଚାଷ କରେ ନିଶ୍ଚୟ ସେ ଲାଭବାନ ହବ। ସେ ଲାଭର ତରିକା ଯେ ଯେତେବେଳେ ସେତେବେଳେ ପାଇଯିବ ସେମିତି ମାନେ ନାହିଁ, ଶସ୍ୟ ଚାଳା ଲଗେଇଲା କୌଣସି ଫସଲ ସେ ଲଗେଇଲା, ସେ ଫସଲ ଲଗେଇବା ପ୍ରଥମେ ତାକୁ ଖର୍ଚ୍ଚ କରିବାକୁ ପଡିବ ନା, କରିବ ତାପରେ ତାର ସାର ଦବା କି ମଜୁରୀ ଲଗେଇଲା ଯାହା କିଛି କରିବ, ପରିଶେଷରେ ଯେତେବେଳେ ଆମ ଆଦାୟଟା ବିକ୍ରି ହବ ବଜାରରେ ବଜାର ଚାହିଦା ଅନୁଯାୟୀ ସେତେବେଳେ ସେ ବିକ୍ରି କରିବ ସେତେବେଳେ ତାର କେତେ ଲାଭ ହବ କଣ ହବ କିନ୍ତୁ ନିଶ୍ଚିତ ରୂପରେ ଲାଭ ହବ, ଲାଭ ନ ହବ ସେମିତି ମାନେ ବହୁତ ଲାଭ ହବ, କିନ୍ତୁ ସେ ଲାଭଟା ଅନେକ ପ୍ରକାର ଲାଭ ହବ ଯଦି ବର୍ଷ ଶେଷରେ ତାହା ଜଣା ପଡିବ, ତା ପାଇଁ ତ ଚାଷୀ କେବଳ ଗୋଟେ ହିସାବ ସେମିତି ରଖିପାରିନି କିନ୍ତୁ ଲାଭ ହୁଏ ଯଦି ଲାଭ ନ ପରିସ୍ଥିତି ମାନେ ପରିପୋଷଣ ହେଉଛନ୍ତି କେମିତି ଚାଲିଛି କେମିତି।
2: ହଁ ହଁ ପ୍ରତ୍ୟେକ ଜିନିଷରେ ଲାଭ କିଛି ଅଛି କିଛି କ୍ଷତି ବି ରହିଛି, ପୂର୍ବରୁ ଥିଲା ଜଳବାୟୁ ଅଲଗା ଥିଲା ପାଣିପାଗ ତାର ଅଲଗା ଥିଲା, ବର୍ତ୍ତମାନ ପାଣିପାଗ ଜଳବାୟୁ ସବୁ କିଛି ବଦଳି ଗଲାଣି ବୁଝିଲି, ଆଉ ଯେତିକି ଏବେ ଆପଣଙ୍କର ଏଇ ଯୋଉ ସବୁଜ ବନାନୀ ଆମେ ଏଠି ଦେଖୁଛୁ ଆଉ ଅନ୍ୟାନ୍ୟ ଜାଗା ଯାହା ସବୁଜ ବନାନୀ ସବୁ ଯାହା ଥିଲା ଗଛ ପତ୍ର ସବୁ ଧ୍ୱଂସ କରିଦେଲେଣି, ପାହାଡ ପର୍ବତ କାଢିକିରି ପଥର ଭାଙ୍ଗି ଚାଲିଲେଣି, ଯୋଉ ପ୍ରକାର ସବୁଜ ବନାନୀ ପରିବେଶଟା ଆମେ ଧୀରେ ଧୀରେ ନଷ୍ଟ କରି ଦଉଛେ, ସେଥିପାଇଁ ଆମେ ମଧ୍ୟ ଦାୟୀ ରହୁଛେ।
3: ତେଣୁ ସୁବିଧା ଥିବା ସେଥିରେ ଆମେ ଗଛ କାଟିବା ଗଛ ହାଣିବା ଗଛ ନଷ୍ଟ କରିବା ତା ପାଇଁ ତ ସେଠି କାହାକୁ ଦାୟିତ୍ୱ ନିଜ ପାଇଁ ନେଇଯିବେ,
2: ସେଇଥିପାଇଁ ପରିବେଶ ସନ୍ତୁଳନ ବି ହେଉ ଯାଉଛି ଯାହାକି
3: ବାକି ରହିବ।

0: ହେଇଗଲାଣି,
1: ସୁବିଧା ବାହାରିଲାଣି, ବହୁତ ସୁବିଧା,
0: ବହୁତ କିଛି ସୁବିଧା ବାହାରିଲାଣି।
1: ତଥାପି କିଛି ଚାଷୀ ଅଛନ୍ତି, କିଛି ଚାଷୀ ଅଛନ୍ତି ସେ ଧାନକୁ ହିଁ ପ୍ରାଧାନ୍ୟ ଦିଅନ୍ତି, ଯୋଉଟା କି ଧାନ ଥରେ ହେଲା ପରେ ଆଉ କିଛି ବିଲକୁ ଯାଆନ୍ତିନି।
0: ଆଜ୍ଞା ଆଜ୍ଞା।
1: ହେଲେ ସେଠି କଣ କରିବା, ନିଜେ ଯଦି କର୍ମ କୋଳି ବି କିଛି ହେଇଗଲାଣି, ଆଉ ବହୁତ ଲୋକ ଆଜିକାଲି ଲେବର ସମସ୍ୟା, ଲେବର ବି ମିଳିବା,
0: ଆଜିକାଲି ବହୁତ ସମସ୍ୟା ହଉଛି, ମାନେ ଆପଣଙ୍କୁ ମୂଲିଆ ମିଳୁନି, ଶ୍ରମିକ
1: ଲେବର ମିଳୁନାହାନ୍ତି, ଶ୍ରମିକ ନ ମିଳିଲେ କାମ କେମିତି, ଚାଷ ତ ସମ୍ପୂର୍ଣ୍ଣ ରୂପେ ନିର୍ଭର କରୁଛି ଶ୍ରମିକ ଉପରେ,
0: ସବୁ ତ
1: ମନୋବଳ ନ ଭାଙ୍ଗି ଚାଷୀ ଯଦି ଚାଷ ପ୍ରତି ଲାଗିଥିବ, ହୁଏତ ଅନୁକରଣ କରି କିଛି ଲୋକ କରିପାରନ୍ତି, କରିବାକୁ ପଡୁଛି।
0: ଆଚ୍ଛା ଆଚ୍ଛା। ଆଉ କିଛି ଲେବର ମଧ୍ୟ ସବୁ ବାହାରେ, ମାନେ ଦାଦନ ଖଟିବାକୁ
1: ଯାଉଛନ୍ତି, ପ୍ରାୟ ଆମ ସୁରାଟ ବମ୍ବେରେ ବହୁତ ଲେବର ପଳାଉଛନ୍ତି ସେପଟୁ।
0: ଆଜ୍ଞା ଆଜ୍ଞା। ଆଉ ଯାହାଫଳରେ ନିଜର ଜମି ଭିଟା ମାଟି ମଧ୍ୟ
1: କରି ହଉନି, କାହିଁକି କରି ହଉନି, ସାଧାରଣ ଛୋଟିଆ ଉଦାହରଣ ଚାହିଁଲେ ବହୁତ କହିପାରିବି, ମୋର ବର୍ତ୍ତମାନ 3 ଏକର ଜମି ଗୋଟେ ଜାଗାରେ ଅଛି, କିନ୍ତୁ ସେଥିରୁ ମୁଁ ଗୋଟେ ଏକର ହିଁ ବର୍ତ୍ତମାନ ମୁଁ ଶସ୍ୟ ଆଳ ଉତ୍ପାଦନ କ୍ଷମ କରାଯାଉଛି, ଆଉ 2 ଏକର କରିପାରୁନି,
0: ବାଧ୍ୟ ପଡିଆ ପଡିଛି,
1: ପଡିଆ ପଡିନି, ପଡିଆ ପକେଇନି, ଗଛ ଲଗେଇଦେବି, କାହିଁକିନା ଏଇ ଯୋଉ ଶାଗୁଆ ଗଛ, ଆମ୍ବ ଗଛ, ପଣସ ଗଛ, ଯୋଉଟା କି ସେଇ ଗୋଟେ ଫଳ ଚାଷ ହିସାବରେ ଲାଗିଯିବ, ନହେଲେ ବୃକ୍ଷ ଚାଷ ହିସାବରେ ଲାଗିଯିବ ବୋଲି ଭାବିକି ଲଗେଇଛି, କାହିଁକି ପଡିଆ ପକେଇବି,
0: ଆଉ ବଢିଆ, ବହୁତ ଭଲ କାମ,
1: ସେମିତି କରି ପଡୁଛି।
0: ବର୍ତ୍ତମାନ ଦେଖିବାକୁ ଗଲେ ଏଇ ଯେ ଆମର ମିଶ୍ରିତ ଚାଷ, ଆପଣ ଯାହା ଯାହାରେ ସବୁ କହିଲେ, ମାନେ ଅମୃତଭଣ୍ଡା ଲଗେଇଛନ୍ତି, ବାଇଗଣ ଲଗେଇଛନ୍ତି, କିଛି ଟମାଟୋ ଲଗେଇଛନ୍ତି, ବିନ୍ସ ମଧ୍ୟ ଲଗେଇଛନ୍ତି, ଆମେ ଦେଖୁଛୁ ସେଇ ଯୋଉ ସେଥିରେ ଯୋଉ ଆଦାୟ, ଯାହାକି ଧାନ ଚାଷ ସହିତ ଏଇ ଜିନିଷର ଆଦାୟରେ ଆପଣ ପୁରା ଖୁସି ଅଛନ୍ତି, ଯାହା ହଉ ପରିବେଶଟା ବହୁତ ସୁନ୍ଦର ରହିବ,
1: ଆଉ ଆଦାୟ ଖୁସି ତ ହବାକୁ ପଡିବ ନା।
0: ଆଜ୍ଞା ଆଜ୍ଞା।
1: ଏଥିରେ ନିଶ୍ଚୟ ଲାଭ ମିଳୁଛି, ଲାଭ ମିଳୁ ସେମିତି ମାନେ ନାହିଁ, କିନ୍ତୁ ଯୋଉଟା କି ଚାଷୀ କେବେ ତାର ହିସାବ ରଖିନି କି ରଖିପାରିବନି।
0: ଆଚ୍ଛା, ଦେଖିବାକୁ ଗଲେ ପ୍ରତ୍ୟେକ ଚାଷୀମାନେ ମଧ୍ୟ ବୁଝିବା ଦରକାର, ଯୋଉ ଚାଷୀମାନେ ଜମିକୁ ପଡିଆ ପକେଇ ଦେଉଛନ୍ତି, କିମ୍ବା ବିଭିନ୍ନ ପ୍ରକାର ଅନେକ ଚାଷୀ ଅଛନ୍ତି ଯୋଉମାନେ ନିଜ ଭିଟାମାଟି ଛାଡି ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି, ସେ ଯୋଉ ପରିଶ୍ରମ ବାହାରେ କରୁଛନ୍ତି, ସେ ପରିଶ୍ରମଟା ଆମ ଚାଷ ଜମିରେ ପରିଶ୍ରମ କରିଥିଲେ କେତେ ଉନ୍ନତି ହେଇଥାନ୍ତା,
1: ବହୁତ ସୁବିଧା ହେଇଥାଏ, କିନ୍ତୁ ଆନ୍ତରିକ ତାଙ୍କର ନାହିଁ, ବାହାରେ ଖଟିବାକୁ ଭଲ ପାଆନ୍ତି, ଜାଗାକୁ ଖଟିବା ପାଇଁ ଚାହୁଁନାହାନ୍ତି,
0: ସେଠି ଯାଇକିରି ମାନେ ବାହାରେ ଯାଇକିରି 12 ଘଣ୍ଟା ଖଟିବେ, କିନ୍ତୁ ନିଜ ଜମି ପାଇଁ ନିଜ ଆନ୍ତରିକତା ନାହିଁ, ନିଜ ଜମିକୁ ସେମାନେ ନିଜେ ଭଲ ପାଆନ୍ତିନି, ଆଜିକାଲି ସବୁ କାଦକୁ ଯିବାକୁ ମଧ୍ୟ ସେମାନେ ଅମଙ୍ଗ ହେଲେଣି, କାଦ ମାଟି
1: କହିବାକୁ ଗଲେ ଯୋଉ ଷ୍ଟାଇଲିଷ୍ଟ ଗୋଟେ ଶବ୍ଦ ଅଛି ଇଂଲିଶରେ,
0: ଆଜ୍ଞା,
1: ସେମାନେ ଷ୍ଟାଇଲିଷ୍ଟ ବାହାରେ ସେମାନେ ଦାଦନ ଖଟିବାକୁ ଗଲେ ମଧ୍ୟ ଯଦି ଟି ସାର୍ଟ ଖଣ୍ଡେ ପ୍ୟାଣ୍ଟ ଖଣ୍ଡେ ପକୁଛନ୍ତି, ଦାଦନ ଖଟିବା ସେମାନେ ହୋଟେଲରେ ପ୍ଲେଟ୍ ଗୋଟେ ତାଙ୍କୁ ଦୁଃଖ ଲାଗିବନି, ନିଜ ଜମିରେ ସେମାନେ କଷ୍ଟ ପରିଶ୍ରମ କରି ଚାଷ କରିବା ସେମାନେ ଦୁଃଖ ଲାଗିବ, ତାଙ୍କୁ ଖରାପ ଲାଗିବ
0: ନାହିଁ। ଆପଣ ଠିକ କଥା କହିଲେ, ଯାହାକି ସେମାନେ ବାହାରକୁ ଯାଇକି ବିଭିନ୍ନ ପ୍ରକାର କାମ କରୁଥିବେ, ଖଟଣି ବେଶୀ କରୁଥିବେ, କିନ୍ତୁ ନିଜ ମାଟିରେ ଭିଟା ମାଟିରେ ଖଟିବା ପାଇଁ କିଏ କୁଣ୍ଠା ବୋଧ କରୁଛନ୍ତି। ଏମିତି ଭାବରେ ହେଲେ ଆମର ଓଡ଼ିଶାରେ ମଧ୍ୟ, ଆମର ଗଞ୍ଜାମ ଜିଲ୍ଲାରେ ମଧ୍ୟ ଜମି ଗୁଡାଏ ପଡିଆ ପଡିଛି, ସେ ଜମି ଗୁଡାକୁ ମଧ୍ୟ ଆଜିକାଲି ସାଧାରଣତଃ ଗାଁ ଗହଳିରେ ମଧ୍ୟ ସବୁ ପ୍ଲଟ ଆକାରରେ ବିକ୍ରି କରିକି ଘର ଡିଅ କରିସାରିଲେଣି।
1: ହଁ, ସେଗୁଡା ତ ଚାଲିଛି, ଜମି ବ୍ୟବସାୟ ବହୁତ ଚାଲିଛି, ପ୍ରାୟତଃ ଚାଲିଛି ସବୁ ଗାଁ ଆଜିକାଲି।
0: ଆଜ୍ଞା, ହଁ,
1: କିନ୍ତୁ ସେଟା କାହିଁକି ଚାଲିଛି, ଯେହେତୁ ଚାଷୀମାନଙ୍କର ଆଗ୍ରହ କମିଯାଇଛି ଜମି ପ୍ରତି, ସେମାନେ ଚାଷ କରୁନାହାନ୍ତି, ପଡିଆ ପକଉଛନ୍ତି, ପଡିଆ ପକେଇବା ଦ୍ୱାରା ଜଣେ ପ୍ଲଟ ବିଜନେସ୍ କରୁଛନ୍ତି, ସେମାନେ ଆସି ସେମାନେ ଉସ୍କୁଛନ୍ତି, କାହିଁକି ତମ ବିଲଟା ପଡିଆ ପକଉଛ, ବିଲ ବିକି ଦିଅ,

0: ସବୁ ମାଧ୍ୟମରେ ଆମେ ଜୈବିକ ଖତ ତିଆରି କରୁଥିଲେ, ସେଥିରୁ
1: ଆଜ୍ଞା
0: ଜିଆ ମଧ୍ୟ ତିଆରି ହଉଥିଲା, ମାଟିରେ
1: ଆଜ୍ଞା ଆଜ୍ଞା
0: ତାହା ଆମେ ବିଛୁଥିଲେ। ଆଜିକାଲି ଦେଖୁଛୁ ଚାଷ ଜମିରେ ମଧ୍ୟ ଲୋକ ସବୁ ଆଉ ଧାନ ପାଳ ନ ନଡା ନ କାଟି ସେମାନେ ଚାଷ ଜମିରେ ନିଆଁ ମାରିଦଉଛନ୍ତି, ଯାହାଫଳରେ
1: କାହିଁକି ବର୍ତ୍ତମାନ କି ଗୋପାଳନ ନାହିଁ ନା? ଆଗକାଳ ସମୟରେ ସମସ୍ତଙ୍କ ଘରେ ଗୋପାଳନ ଥିଲା, ସମସ୍ତଙ୍କ ଘରେ କିଛି ନା କିଛି ଗାଈ ବଳଦ ରହୁଥିଲେ। ଏବେ ତ ଗାଈ ବଳଦ କେହି ରଖିନାହାନ୍ତି ନା, କାହିଁ ପାଳ କାହିଁ ରଖି, କାହଁ ପାଇଁ ରଖି, ପାଳ ରଖୁନାହାନ୍ତି।
0: ରଖୁନାହାନ୍ତି, ଯାହାଫଳରେ ଚାଷ ଜମିରେ
1: ସେଥିପାଇଁ
0: ଆଉ
1: ଯେଉଁଟା ପ୍ରାକୃତିକ ଜୈବିକ, ଯେଉଁଟାକି ପ୍ରାକୃତିକ ଜୈବିକ ସାର ଆଉ ଉତ୍ପାଦିତ ହେଇପାରୁନି ବର୍ତ୍ତମାନ, ଯାହା ବି ଜୈବିକ ପ୍ରୟୋଗ ହେଉଛି ସବୁ କୃତ୍ରିମ ଜୈବିକ
0: କୃତ୍ରିମ
1: ମାନେ କରାଯାଉଛି,
0: ବନେଇବାକୁ ପଡୁଛି,
1: ବନେଇବାକୁ ପଡୁଛି, କମ୍ପୋଷ୍ଟ ମୁଁ ତିଆରି କରିବି,
0: ତିଆରି
1: କମ୍ପୋଷ୍ଟ ଯେଉଁଟା ଆମେ ବିଜ୍ଞାନ ବହିରେ ପଢୁଥିଲୁ, କିନ୍ତୁ
0: ଆଜ୍ଞା
1: ତାକୁ ବର୍ତ୍ତମାନ ସେଇ ବହିର ସେଇଥିରେ ଅନୁସରଣ କରିବାକୁ ପଡୁଛି,
0: ଆଜ୍ଞା।
1: କିନ୍ତୁ ଆଗ ପ୍ରାକୃତିକ ପଦ୍ଧତିରେ ସବୁ ହେଉଥିଲା।
0: ଆପଣ ଜଣେ ଶିକ୍ଷିତ ଚାଷୀ ହିସାବରେ, ଜଣେ ବରିଷ୍ଠ ଚାଷୀ ହିସାବରେ ଆପଣ କିଛି ପ୍ରେରଣା ଦିଅନ୍ତୁ, ବା ଆମର ଶ୍ରୋତା ଭାଇ ମାନେ ବର୍ତ୍ତମାନ ଶୁଣୁଛନ୍ତି ଯୋଉ ଆକାଶବାଣୀ କିଷାନ ମାନେ କାର୍ଯ୍ୟକ୍ରମ, ସେମାନଙ୍କୁ କିଛି
1: ଆଜ୍ଞା
0: ଉପଦେଶ ଦିଅନ୍ତୁ ଯାହାଫଳରେ କି ପ୍ରତ୍ୟେକ ଚାଷୀ ଭାଇ ମାନେ ଉପକୃତ ହୋଇପାରିବେ ଆଉ ଚାଷ କ୍ଷେତ୍ରରେ କେମିତି ଆଗେଇବେ, ମାନେ
1: ମୁଁ
0: ପଦ୍ଧତିରେ
1: ଏତିକି ସେମାନଙ୍କ ପାଇଁ କହିପାରିବି ଯେ ଯଦି ତାର ତ ଜମି ନିଜର କିଛି ନାହିଁ ସେ ଅଲଗା କଥା, ଯଦି ଜମି କିଛି ଅଛି ନିଜର ଜମି କି ସେମାନେ ମାନେ ଅଣଦେଖା କରି ଅନ୍ୟ ରାଜ୍ୟରେ ଯାଇ ଦାଦନ ଖଟୁଛନ୍ତି, ଏଗୁଡାକ ଠିକ ନୁହଁ। ନିଜ ଜମି ଜମି ତ ନିଜର ମା, ନିଜ ମା କୁ ଯଦି ଆମେ ସମ୍ମାନ ଦେଇକି ଯାହା ବି କିଛି ହୁଏ ତ ମାଆକୁ ଆମେ ପାଟ ପତି ପଠେ ପିନ୍ଧେଇ ପାରିବା, କିମ୍ବା ମାଆକୁ ଆମେ ସାରା ଲୁଗା ଖଣ୍ଡେ ପିନ୍ଧେଇ, ଯାହା ସମ୍ମାନ ଯଦି ଦେଇପାରିବା ନିଶ୍ଚିତ ରୂପେ ସମ୍ମାନିତ ହବା। ମୁଁ ଏତିକି କେବଳ ପ୍ରେରଣା ଦେଇପାରିବି ମାନଙ୍କୁ।
0: ଆଜ୍ଞା, ମାନେ ସରକାରଙ୍କର ବିଭିନ୍ନ ପ୍ରକାର ଯୋଜନା ଅଛି, ସେ ଯୋଜନା ମଧ୍ୟ ସମସ୍ତେ ଅନ୍ତର୍ଭୁକ୍ତ ଅଛନ୍ତି ବା
1: ନିଶ୍ଚୟ ପାଇବେ
0: ହୋଇଛନ୍ତି।
1: ଯେ ଆମେ ଗୋଟେ ଜିନିଷ କଲେ ସିନା ସେଥିରେ ସାମିଲ ହବା, ଆମେ ଯଦି କିଛି କରିବାନି ଆମେ କେମିତି ସାମିଲ ହବା ସେଥିରେ?
0: ଆପଣ ପ୍ରତ୍ୟେକ
1: ଆଜ୍ଞା
0: ଚାଷୀ ଭାଇ ମାନଙ୍କୁ ଆପଣଙ୍କ ଅଞ୍ଚଳରେ କିଛି ଉପଦେଶ ଦେଇଛନ୍ତି, ଦଉଛନ୍ତି ମଧ୍ୟ, ଭାରି ଖୁସି ଲାଗିଲା ଆପଣଙ୍କ ସହିତ ସାକ୍ଷାତ ହୋଇ। ସେଥିପାଇଁ ମୁଁ ଆକାଶବାଣୀ ପରିବାର ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି।
1: ଧନ୍ୟବାଦ ଆଜ୍ଞା,
0: ଆଜ୍ଞା
1: ଧନ୍ୟବାଦ।
0: ନମସ୍କାର।
2: ଦେଖିଲି ନା, ମୁଁ ତ ଶୁଣୁଥିଲି ବସ, ସତ କଥା ଯୋଉ ଆମେ ମିଶ୍ରିତ ଚାଷ ଆଲୋଚନା କରୁଥିଲେ
3: ହଁ
2: ବୈଠକରେ,
3: ଭାଇ
2: ତାହେଲେ
3: କହିଲେନି କି
2: ହଁ
3: ସବୁ ପ୍ରକାର ଚାଷ କଲେ ଆଜ୍ଞା ଠିକ ହବ, ଗୋଟେ ଆଡୁ ନଫି ହେଲେ ଆଉ ଗୋଟେ ଆଡୁ ଲାଭ ମିଳିବ ହେଲେ ଆଉ କିଛି
2: ଲାଭ
3: ଜଣା
2: ମିଳିବ,
3: ପଡ଼େ।
2: ତାପରେ କୋଉ ଋତୁରେ କୋଉ ଚାଷ ହଉଛି ତାକୁ ଧରିକି ଆମେ ଚାଷଟା କରିବାଟା ଭଲ, ଋତୁ
3: ହଁ
2: ପରିବର୍ତନ ହେଲେ ମଧ୍ୟ ଚାଷକୁ ପରିବର୍ତନ କରିବାଟା ଭଲ, ସବୁ ଯାହା କଥା ତ ଅଛି ମିଶ୍ରିତ ଚାଷରେ, ଆଉ କଣ କରିବା, ସେଇଟା କରୁଥିଲେ ଭଲ, ପାଞ୍ଚ ମାନେ ବର୍ଷ ସାରା ଭାତ ଖାଲି ହବନି, ସେଇଟା ହଉଛି କଥା।
3: ନାଇଁ ଠିକ କଥା ଯେ ଆଉ ଗୋଟେ ଭଜନଟି ପକଉଛି ଶୁଣ।
2: ହଁ କହ କହ।

0: କିଛି ସାହାଯ୍ୟ ସହଯୋଗ
1: କରୁନାହାନ୍ତି,
0: ଖାଲି ଭାଗୁ ରଖିକି ଇଏ କରୁ, ଏ ଭାଗୁ ହେଲେ ସାହୁକାରକୁ ଦଉଛନ୍ତି କେମିତି?
1: ହଁ, ସେ ତାଙ୍କେ ଯେଉଁ ଭଣ୍ଡେ 1500 ଏରିଆ 1500 ପାଣି 500 2000 ପଳଉଛି,
0: 2000 ସିଏ ନେଇଯାଉଛୁ, ମାନେ ସିଏ 1500 ନେଉଛନ୍ତି ଆଉ ପାଣି 500 ହେଲେ ବର୍ଷକୁ 2000 ଟଙ୍କା
1: 2025 କୋଉ ଜାଗାରେ କିଣିଦି ଆଉ
0: ଭଣେ
1: ଏବେ ଆଜ୍ଞା ଦେଖ ଏବେ ହେଠି ଅଲରେଡି ତ ଲାଗିଛି, ଆଉ ଏରା ତ ରହିବ ଗଲା, ଆଉ ଏ ମରିଚ ଏରା ରହିବ,
0: ଝଟାଟା
1: ହେଲା
0: କିଛି ଲାଭ
1: ମିଳିବ?

0: ଏବେ ଖରାବେଳେ ମଲୁ କାମ କରିକି
1: ତମାମ ଲାଗିଲେ
0: ହଁ
1: ସକାଳୁ ଆସିକି କାମ କରୁଛନ୍ତି
0: ହେଲେ ତ ପାଞ୍ଚ ପଇସା ମିଳିଲା ନା ମିଳିଲେ ନାହିଁ ସେଟା ଉପରବାଲାର କଥା
1: ଯାହା ତଥାପି ଚାଷୀ ଖଟିବାକୁ ପଡ଼ୁଛି
0: କର୍ମ କରିବାକୁ ପଡ଼ୁଛି
1: କର୍ମ କରିବାକୁ ପଡ଼ୁଛି
0: କର୍ମ ନ କଲେ କିଏ ଦେବ
1: ଚାଷୀ କେବେ ହତାଶ ହେବାକୁ ହେବନି ପଡ଼ିବନି
0: ହଉଛି ହେଲେ ଆଉ ଦୁଃଖ କରିବାକୁ ହେବନି ହଁ ଯାଉ ଏଇଟା ଗଲା ରାୟ ମିଳିବ ଦୁଃଖ କରିବା ଦରକାର ନାହିଁ
1: ଯାହାହେଲେ ମଧ୍ୟ ନିଜ ନିଜେ ମାଟିରେ କାଦରେ ସବୁ ଲାଗିକି ମଧ୍ୟ ଅନ୍ୟକୁ ଖୁସି କରିବାକୁ ପଡ଼ୁଛି ଅନ୍ୟକୁ ଯେଉଁମାନେ ଯେଉଁ ଭୋକ ଉପାସରେ ରହିଯିବେ କାଳେ ଅନ୍ୟ ଖାଇବାକୁ ପାଇବେନି ସେଥିପାଇଁ ଆପଣ ସଂଘର୍ଷ କରୁଛନ୍ତି ଧନ୍ୟବାଦ ଆଜ୍ଞା ରହିଲୁ ନମସ୍କାର
2: ବଢିଆ ଲାଗିଲା ଆଜି ଦୁଇ ଜଣ କଥା ହବା ଆମ ଚାଷୀ ଭାଇମାନେ ମନୋବଳ ରଖିକି ଯୋଉ ଉଦ୍ୟୋଗ କରିକି ଯୋଉ କରୁଛନ୍ତି ଆଉ ତାପରେ ଅଭିଜ୍ଞ ଚାଷୀମାନେ ଶିକ୍ଷିତ ଚାଷୀମାନେ ତାପରେ ସରକାରଙ୍କ ଯୋଉ ଆମର ଅଫିସର ମାନେ ଅଛନ୍ତି ତାଙ୍କ ସହିତ ଯୋଉ ଦେଖାଶୁଣା କରି କଥାବାର୍ତ୍ତା ହେଇକି ତ ଚାଷଟାକୁ ଭଲ ବାଟକୁ ନଉଛନ୍ତି ଆଉ ପାଞ୍ଚ ପଇସା ଭଲ ଆଦାୟ ହେଇପାରୁଛି ଆଉ
3: ମନୋବଳ ଠିକ ଥିବାର ଅଛି ଆଉ କିଛି ମୋ ପାଖେ ନାହିଁ ବୋଲି ନିରାଶ ହେବାକୁ ହବ
2: ହଁ ସେଇଟା ତ ମନୋବଳ ଦୃଢ କରିବାର ଅଛି ଆଉ ହଁ ଏବେ ଗୋଟେ ନଷ୍ଟି ହେଲା ହଁ ଆଉ ନଷ୍ଟ ହଉ ତୋରେକି ଆର ଚାଷରେ ଆଉ ଗୋଟେ ଜିନିଷଟେ ପାଇବି ମୁଁ ବୋଲି ଚେଷ୍ଟା କରିବାର ଅଛି ମଣିଷ ଜୀବନଟା ହିଁ ସେତିକି ହେ ଆମେ କେତେ ନିରାଶ ହେଇକି ବସିଗଲେ ହବନି ଗୋଟେ ଯୋଉ କହୁନାହାନ୍ତି ଗୋଟେ ରାସ୍ତା ବନ୍ଦ ହେଲେ ପାଞ୍ଚଟା ରାସ୍ତା ଖୋଲି ଦିଅନ୍ତି ଭଗବାନ ବୋଲି ସେମିତି ଅଛି ସେସବୁ
3: କଥା କହିଲ ଯେ ଆଉ ଏଇଟା ଆମର ସମୟଟା ମଧ୍ୟ ଗଡି ଗଡି ଯାଉଛି
2: ହଁ ତ କଥା ହଉଥିଲେ ଜଣା ପଡୁଛି କି
3: ଆମେ ସମୟ ଭିତରେ ତ ବନ୍ଦା ଆମର କାର୍ଯ୍ୟକ୍ରମକୁ ଏଇଠି ରଖିବା ଚାଲ ଯିବା
2: ଯିବା ଚାଲ ଯିବା

ସପନ କରି ବଣିକ ସମାବର୍ତ୍ତମାନ ଷ୍ଟୁଡ଼ିଓରେ ଏଗାରଟା ବୁଝାଉଛି ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରେଲେଖୁଛୁ ଆକାଶବାଣୀ ଦିଲ୍ଲୀରୁ।